0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା ପାଞ୍ଚଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜିକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୁହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ମସିହା ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି

0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମଥର ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25,00,000 ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50,00,000 ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକୋଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ

0: ଉଦ୍ଯାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ ପାଞ୍ଚ ଦଣ୍ଡା ପଡ଼ିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଦ୍ଦ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ ଚାରି ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟରେ ଚାରିଜଣ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନ ଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଜ୍ଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ COPD ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି। ମଣିଷ ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି, ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବା 20 ତାରିଖ ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା।

0: ରାଷ୍ଟ୍ର ସମୂହ ବୈଠକ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା ହଜାରେ ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳମ୍। ଏଥର ପୂରା ଖବର। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଆଇବା 20 ତାରିଖ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ହେବାରକେ ଥିବାର କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଲାଗି ସ୍ୱୀକୃତି ଦେଇଛନ୍। ଏହି କାର୍ଯ୍ୟକ୍ରମର ସଫଲ ରୂପାୟନ ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା, ସାଧାରଣ ଲୋକର ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରବାର ଲାଗି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ଓଡ଼ିଶା ଲାଗି ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା ହେଉଛି ସଶକ୍ତିକରଣର ଗୋଟିଏ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀଠାରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀମାନଙ୍କୁ ସମ୍ବୋଧନ କରିକରି ରାଷ୍ଟ୍ରପତି କହିଛନ୍, ଶିକ୍ଷା ସମକୁ ଆତ୍ମନିର୍ଭରଶୀଳ, ସଚେତନ ଆଉ ସଶକ୍ତ କରସି। ସମାଜର ସବୁ ବର୍ଗ ସାମାଜିକ, ଆର୍ଥିକ ଆଉ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍। ସରକାରୀ ଛାତ୍ରବୃତ୍ତି ଯୋଜନା ଜରିଆ ମିଳୁଥିବାର ଉଚ୍ଚଶିକ୍ଷା ଆଉ ନୂଆ ସୁଯୋଗ ଜନଜାତିଙ୍କର ଜୀବନଶୈଳୀଥି ବ୍ୟାପକ ପରିବର୍ତ୍ତନ ଆଣିପାରିଛେ। ଦେଶେ ପ୍ରତିଭାର ଅଭାବ ନାଇଁନ, ହେଲେ ସେସବୁକି ଚିହ୍ନିକରି ଆଗ୍କେ ବଢ଼ବାର ଲାଗି ଉଚିତ ମଞ୍ଚ ଦେବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓଁ କେ ସ୍ୱପ୍ନକୁ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓଁ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପ୍ରସନ୍ନତା ହୁଏ କି ଆପଣ ସେ ଅନେକ ଯୁବାଓଁ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି।
0: ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ ବୈଠକ ଆଇବା କାଲିଠାନୁ ମୂଲ ହେବା। ବୈଠକରେ ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଥି ଯୋଗ ଦେବେ। ଓଡ଼ିଶାନ ବ୍ରିକ୍ସ ରାଷ୍ଟ୍ର ସମୂହକେ ନେଇକରି ଏନ୍ତା ଗୋଟେ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ସଫଳତାକେ ବିଶ୍ୱସ୍ତରନ ଆହୁରି ସମୃଦ୍ଧ କରବା ବୋଲି ଆଶ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ୍ ଚାଲବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଆଇବା କାଲି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା। ଭୁବନେଶ୍ୱର ଲୋକସେବା ଭବନର ହେବାରକେ ଥିବାର ବୈଠକଟି 8ଟା ବିଭାଗର 9ଟା ଜରୁରୀ ପ୍ରସ୍ତାବକେ ଅନୁମୋଦନ ମିଳିବ।

ପ୍ରଦାନ ସମାରୋହ ହେବା। ଦେଶର 42ଟା ଉତ୍କୃଷ୍ଟ ପଞ୍ଚାୟତକେ ଇଥି ପୁରସ୍କାର ଦିଆଯିବା। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଥି 34ଟା ଗ୍ରାମ ପଞ୍ଚାୟତ ଆଉ ନାନାଦି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଥି 8ଟା ପଞ୍ଚାୟତକେ ପୁରସ୍କୃତ କରାଯିବା। ଇଥି ଓଡ଼ିଶାର 5ଟା ପଞ୍ଚାୟତ ସାମିଲ ଅଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତି କମ୍ ଓଜନ ଥିବା ଛୁଆମାନଙ୍କୁ ଦିଆଯାଉଥିବାର ଖାଇବାର ଦରବ ଆଉ ପ୍ରାକ୍ ବିଦ୍ୟାଳୟର ଛୁଆମାନଙ୍କ ଲାଗି ଥିବା ସକାଳର ଜଲଖିଆର ଦାମ ବଢ଼ାବାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ରାଜ୍ୟର 6 ମାସ ନୁ 6 ବଛର ତକ ପାଖାପାଖି 35,000 ଛୁଆମାନଙ୍କର ଫି ଦିନର ଖାଇବାର ଖର୍ଚ୍ଚା 8 ନୁ 18 ଟଙ୍କାକେ ବଢ଼ାଯାଇଛି। ଇଥି ପୁଷ୍ଟି ଖାଦ୍ୟ ବାବଦ 12 ଟଙ୍କା ଆଉ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାଥି ଅତିରିକ୍ତ 6 ଟଙ୍କା ସାମିଲ ଅଛି। ଇଥିଲାଗି ରାଜ୍ୟ ସରକାର 10,07,00,000 ଟଙ୍କା ଅତକା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ଜୀବନର ପହିଲା 1,000 ଦିନର ଡିଜିଟାଲ ବହିର ବିଲ୍ ଉନ୍ମୋଚନ କରିଛନ୍। ଇ ବହିଥି ଓଡ଼ିଆ ଭାଷାଥି ଅତି ସରଳ ଭାବେ ସବୁ ସ୍ତର ଆଉ ଛୁଆମାନଙ୍କର ଯତ୍ନ ବାବଦେ ବୁଝାଯାଇଛି। ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀ ଆଉ ହିତାଧିକାରୀମାନଙ୍କୁ ଏହି ବହି ପହଞ୍ଚାବାର ଲାଗି ଚେଷ୍ଟା ମୂଲ ହୋଇଛି। କାର୍ଯ୍ୟକ୍ରମଥି ବିଭାଗୀୟ କମିଶନର ଆଉ ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଆଉ 30ଟା ଯାକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ଜରିଏ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଲାଗି ଥିବାର ପୋର୍ଟାଲ ଆଇଷ୍ଠାନୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫ କୁହାଯାଇଛି। ଆଇବା 6 ତାରିଖ ତକ୍ ଏହି ପୋର୍ଟାଲ ଖୋଲା ରହିବା। ସିବିଏସ୍ଇ ଦେଇଥିବାର ସୂଚନା ଅନୁସାରେ ସୁଝା ଯାଇଥିବା ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲଥି ଆବେଦନ କରିପାରିବେ। ଆବେଦନ ଆଉ ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟାକେ ସୁରକ୍ଷିତ ରଖିବା ଲାଗି ଆବେଦନ ସମୟଥି ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ପୋର୍ଟାଲଥି ସଂଯୋଗ କରିବାରକେ ପଡ଼ବା। ଆଧାର କାର୍ଡ ନାଇଁଥିବାର ଛାତ୍ରଛାତ୍ରୀମାନଙ୍କର କ୍ଷେତ୍ରଥି ସେମାନଙ୍କର ମା ବାପା ନାହିଁ ତ ଅଭିଭାବକମାନଙ୍କର ଆଧାର ତଥ୍ୟ ଦିଆଯାଇପାରବା। ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବାର ଫି ଉତ୍ତର ଖାତା ସ୍କାନ୍ କପି ଲାଗି 100 ଟଙ୍କା ଲେଖା ଆଉ ଫି ପ୍ରଶ୍ନ ଲାଗି ପୁନଃ ମୂଲ୍ୟାଙ୍କନ ବାବଦେ 25 ଟଙ୍କା ଫିସ୍ ଦାଖଲ କରବାରକେ ପଡ଼ବା। ମୂଲ୍ୟାଙ୍କନ ହୋଇଥିବା ଉତ୍ତର ଖାତାର ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଲାଗି ଆବେଦନ କରିବାର ପ୍ରକ୍ରିୟା ବାବଦେ ସିବିଏସ୍ଇ ତରଫ ସୂଚନା ଦିଆଯାଇଛି। ଏଥିଲାଗି ଥିବା ଟ୍ୟୁଟୋରିଆଲ ଭିଡ଼ିଓକେ ଦେଖିବାର ଲାଗି ସିବିଏସ୍ଇ ତରଫ ପରାମର୍ଶ ଦିଆଯାଇଛି। ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି ତରଫ ଆୟୋଜିତ ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ 2026 ଓଡ଼ିଶାର 4 ଜଣ ମେଧାବୀ ଛାତ୍ରଛାତ୍ରୀ ଭାରତର ପ୍ରତିନିଧିତ୍ୱ କରିକିରି ରାଜ୍ୟ ଲାଗି ଗୌରବ ଆନିଛନ୍। ଗଲା ମେ 21 ନୁ 31 ତାରିଖ ତକ 10 ଦିନିଆ ଜାପାନ ଗସ୍ତତି ଯାଇକିରି ସେମାନେ ତୁସୁକୁବା ଆସାକୁସା ସହର ବୁଲିଥିଲେ। ଆଉ ସିବାଉରା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଉ କାଶିବା ଜୁନିୟର ଆଣ୍ଡ ସିନିୟର ହାଇସ୍କୁଲଥି ଶୈକ୍ଷିକ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମଥି ଭାଗ ନେଇଥିଲେ। ସମ୍ବଲପୁରର ଆଦ୍ୟାଶା ପଣ୍ଡା, କେନ୍ଦୁଝରର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, କୋରାପୁଟର ଶୁଭମ ନାୟକ ଆଉ ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା ଜାପାନ ଗସ୍ତଥି ଯାଇଥିଲେ। ଏମାନଙ୍କର ଏହି ସଫଳତା ରାଜ୍ୟର ଅଲଗା ଯୁବ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ କହିଛି। ରାଜ୍ୟ ବସ୍ ଭଡ଼ା ବଢ଼ିଛି। ଆଇଷ୍ଠାନୁ ବଢ଼ିଥିବାର ବସ୍ ଭଡ଼ା ଲାଗୁ ହୋଇଥିବାର ବାବଦେ ରାଜ୍ୟ କମିଶନରଙ୍କର କାର୍ଯ୍ୟାଳୟ ତରଫ ବିଜ୍ଞପ୍ତି ବାହାରିଛି। ସାଧାରଣ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବଢ଼ାଯାଇଛେ। ସେନ୍ତା ଡିଲକ୍ସ ଆଉ ଏସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖା ଆଉ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବଢ଼ିଛି। ଶିମିଳିପାଲ ଅଭୟାରଣ୍ୟନ ମାଇ ବାଘ ଜିନତ ଆଜି 4ଟା ଛୁଆଙ୍କୁ ଜନମ ଦେଇଛି ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମର ପୋଷ୍ଟଥି କହିଛନ୍, ଇ ସଫଳତା ରାଜ୍ୟ ବାଘ ସଂଖ୍ୟାକେ ବଢ଼ାବାର ସହିତ ଜୈବ ବିବିଧତାର ସୁରକ୍ଷା ଆଉ ବନ୍ୟଜନ୍ତୁମାନଙ୍କ ଲାଗି ଗୋଟିଏ ନିରାପଦ ରହିବାର ସ୍ଥଳୀ ସୃଷ୍ଟି କରବାର୍ଥି ପ୍ରଶାସନିକ ଦୂରଦୃଷ୍ଟିର ଗୋଟିଏ ବର୍କସ୍ ଉଦାହରଣ ହୋଇଛି। ମା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି ଜଙ୍ଗଲ ବିଭାଗ ତରଫ ଖାସ୍ ପଦକ୍ଷେପ ନିଆଯାଇଛି। 2024 ମସିହା ନଭେମ୍ବର ମାସେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପନୁ ଜିନତ୍କେ ଶିମିଳିପାଲ ଅଣାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ କେରଳ ପହଞ୍ଚିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ମୌସୁମୀ ଆଗ୍କେ ବଢ଼୍ବାର୍ ଲାଗି ପାଗ୍ ଅନୁକୂଲ ରହିଛେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଆଉ ତାମିଲନାଡ଼ୁର କିଛି ଭାଗ୍କେ ମୌସୁମୀ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟ କାଲ୍ ବୈଶାଖୀର ବେଳେ ହୋଇଥିବାର ବର୍ଷା ଲାଗି ତାପମାତ୍ରା କମିଥିଲେ ବି ଗୁଳୁଗୁଳି ହେଉଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ 23ଟା ଜିଲ୍ଲା

ଲାଗେ ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖିଆ ଖବର ଫେରଘାଏ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଆଇବା 20 ତାରିଖ ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ରାଜ୍ୟ ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା 1000 ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ପ୍ରଜ୍ଞା ପରିମିତା ଜେନା ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବାବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୋଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତିବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଜଳ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା, ମହାକାଶ ପ୍ରଯୁକ୍ତିବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ, ଗବେଷଣା, ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ଦ୍ଧିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ୍, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 1,00,000 ବୟସ

0: 8000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷର ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋହାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼ ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା ସେମିକଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା ବିକାଶ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ ପୁଞ୍ଜି ବିନିଯୋଗ ପ୍ରତିରକ୍ଷା ସହଯୋଗ ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା ସାମାଜିକ ସେବା ପରିବେଶ କ୍ରୀଡ଼ା କଳା ସଂସ୍କୃତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600-395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପାଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୂହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
2: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
1: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6,446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟ ସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃ ମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର।

0: ଦାଦା ଜୁହାର
1: ଜୁହାର ଜୁହାର ଜୁହାର
0: ଏବା ଦାଦା ଶୁଣ ତ, ଆଜି ବେଲବୁଡ଼ା କେ ଦେଖିଲି ଯେ ହେଟା ହେତେ ଖରା ହଉଥିଲା, ହେ ଖରାରେ କାହିଁ ଯାଇଥିଲ ଗୋ ଦାଦା?
1: ବେଲବୁଡ଼ା କେ ଖରା ହଉଥିଲା କେନୁ ଦିନ ବେଲେ ଦିପରେ କହ ହଁ ହଁ ନାଇଁ ନାଇଁ ଟିକେ ଜଲ୍ଦି ଯାଇଥିଲୁ ଯେ ହେଲେ ଅଲଗା ଆମର ଟିକେ କାମ ଥିଲା ବୁଝିଲୁ କି ନି ଆମର ମଙ୍ଗୁଲୁ ନାତି ଗୋଟେ ଖାତାଟେ ବ୍ୟାଙ୍କ୍ ଖୋଲାବାର ଥିଲା ଆମର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ନେଇ କେଁ ଖୋଲାବାର ଅଛି ବେଲେ ଏଇଟା ସରକାର ବାହାଦୁର କାଣା କରିଛନ୍ 14 ସାଲେ ଏଇଟା କରିଛନ୍ ଯେ ସବୁ ଯେନ୍ ସବୁ ଲୋକମାନେ ଯେମାନଙ୍କର ବ୍ୟାଙ୍କ୍ ଥି ଆକାଉଣ୍ଟ ନାଇଁନ ଖାତା ନାଇଁନ ସେମାନେ ଖୋଲି ପାରିବେ ତ ଆମର ସମାଜରେ ଯେନ୍ ମୁଖ୍ୟ ଧାରା ଥି ସେମାନେ ବି ଯୋଗ ଦେଇପାରିବେ ବୋଲିକିରି ସେଥି ତାର ମାନେ ସେ ଆକାଉଣ୍ଟ ଯେନ୍ ଖାତାଟା ଖୋଲାବୁ ସେଥି ପଇସା ତାର ମାନେ ନାଇଁ ରଖିଲେ ଗୋଟେ ଗୋଟେ ଦିଶି ନାଇଁ ବ୍ୟାଙ୍କ ମାନଙ୍କୁ ଯେତିକି ପଇସା ହେଲେ ଯାଇକିରି ନହେଲେ ପଇସା କଟିଯିବ ହେନ୍ତି କିଛି ନାହିଁ ପଇସା ତାର ମାନେ ନାଇଁ ଥିଲେ ବି କିଛି ଅସୁବିଧା ନାଇଁ ହୁଏ
0: ଆଉ ଖୋଲାଲା ବେଲେ ପଇସା ପତ୍ର ଦରକାର କେ ଦାଦା
1: ଖୋଲାଲା ବେଲେ ନାଇଁ ଦେବାର କଥା ଆଉ ଜାଣିଛୁ ଆମର ଚାଷୀ ଭାଇ ବୋନ ମାନେ ବି ବହୁତ ଲୋକ ଜାଣିଛନ୍ ଏଠି ସେ ମନେକର କଣ ଆକ୍ସିଡେଣ୍ଟ ହେଇଗଲା ବୋଲେ ସେତିକି ଟଙ୍କା ଲେଖେ ତ ମିଲବା ସେ ଲୋକକୁ ତାପରେ 6 ମାସ ପୁରା ହେଇଗଲା ଆଉଥିରୁ 10,000 ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ବି ଅଛି ଆଉ ବାକି ସବୁ ସରକାରୀ ଯୋଜନା ମାନେ ଯେନ୍ତା ହେଲା ପେନ୍ସନ୍ ହେଲା କି ଗ୍ୟାସ୍ ସବସିଡି ହେଲା କି ଆଉ କଣ ହେଲା ଯେନ୍ ଭତ୍ତା ଫତା ବି ସେନ୍କେ ଆସିପାରବା ଆହୁରି ବି ଏନ୍ତା ବନେ ଲାଭ ଅଛେ ବୋଲ ତ
0: ହଁ ହଁ ଆମର ସରକାର ବାହାଦୁର ତ କେତନି କେତେ ଯୋଜନା ମାନେ ଆମର ଲୋକମାନଙ୍କ ଲାଗି କରିଛି ଆମର ଲୋକମାନଙ୍କର କର୍ତ୍ତବ୍ୟ ହଉଛେ କି ସବୁକେ ଜାନିକରି ତାହାକେ ବ୍ୟବହାରେ ଆଣବାର କଥା ନେଇ କେଁ ଦାଦା
1: ଆଉ ଯାହାର ଗୋଟେ ଖାତାଟେ ଥିବା ବୋଲେ ପଇସାଟେ ରଖବାର ଯେନ୍ତା ଆମେ ଛୁଆ ବେଲେ ଆମକୁ କୁପିଟେ କାହିଁ ଲାଗି ଦେସ ଆମର ତାର ମାନେ ସଞ୍ଚୟ କରବାରଟା ବଚତ କରବାର ଅଭ୍ୟାସଟା ରହେବା ବୋଲିକିରି ବୋଲେ ହେନ୍ତା ଏଇଟା ଗୋଟେ ସରକାର କାଣ କରିଛନ୍ କୁପିଟେ ଖୁଲେଇ ବୋଲିଛନ୍ ବ୍ୟାଙ୍କ ଥି ବୋଲେ ସେଠି ଲୋକ ବି ପଇସା ରଖିପାରିବେ ତାଙ୍କର ପଇସା ଜମା କରବାର ସଞ୍ଚବାରଟା ବି ତାର ମାନେ ମନ ହେବା
0: କରିବେ ଆଉ ଶୁଣ ତ ସଞ୍ଚବାର କଥା ଯେନ୍ କହିଲ ଯେ ଭବିଷ୍ୟତ ଲାଗି ତ ସବୁବେଳେ ସଞ୍ଚିକରି ରଖବାର କଥା
1: କେତେବେଳେ କଣ ହେବା ଦରକାର ହେବା ଦେଖ ଆମେ ମାନେ ମୁଁ ଅଲଗା କଥାଟେ କହୁଛେ ଯେନ୍ତାକି ବଞ୍ଚିଥିଲା ଆମେ କମାନି ଧମାନି କଲା ବେଳେ ତ ଠିକ ଅଛି ଏ ବାଇଦରେ ନାହିଁ ଥିବା ସେତକି ବେଲେ କେନ୍ତା କରବୁ
0: ମହାଗୁଲଗୁଲା ଦାଦା
1: କାହା କାହା ପତାବୁ ତାପରେ ଏଇଠି ଯେନ୍ ଖାତା ଧାରକ ମାନେ ପଇସା ରଖିଥିବେ ସେଠି ସେମାନଙ୍କୁ ଏଇଟା ଆମର କାଣା କି ସୁଧ ବି ମିଲବା
0: ଆଉ ଦିହି ପାହା କଥା ବି ତ ଜାଣିଛ କେତେବେଳେ ଦିହି ପାହା ନସଲା ବେଲେ ତ ହାତେ 2 ପଇସା ଥିବାର କଥା ନାଇଁ କେ ଦାଦା
1: ଆଉ ତାପରେ ଗଲା କେନ୍ସି ବି ବ୍ୟାଙ୍କରେ ଯାଇକିନା ସେମାନେ ଖୋଲି ପାରିବେ ତାପରେ ଗଲା ଯେ କେନ୍ସି ବି ଲୋକ ବି ସେ ଖାତା ଖୋଲେଇ ପାରବା ଆଉ ଖାତା ଖୋଲାବାର ଲାଗି ଖାଲି ଆଧାର କାର୍ଡ ନହେଲେ ପ୍ୟାନ୍ କାର୍ଡ ଯାହାର ନଥିବା ଏଇଟା ସବୁ କରିକିନା KYC କରିକିନା ସେମାନେ ଖାତାଟେ
0: ଖୋଲେଇ
1: ପାରିବେ ସେଟା ମଙ୍ଗଲୁର ଏଇଟା ଖାତାଟେ ଖୋଲି ଯାଇଥିନୁ ବୋଲେ ବନେଇଦେନୁ ଜିମା ଜିମା ଜିମା ବୋଲେ ଖାତାଟେ ଖୋଲବ ବୋଲୁଛେ ବୋଲେ ସେ ହଁ ଦାଦା ଜିମା ଜିମା ଜିମା ବୋଲୁଛେ ଆଜି ମୌକା ପାଇଲେ ବୋଲେ ପଲେଇ ଯାଇଥିଲୁ ତାରୁ ଟିକେ ବୁଲି କିନ୍ଦିରିକି ନା ହେଲା ବେଲେ ଡେରି
0: ହେଇଗଲା କାଁ କରମା ଶୁନ ତ ଆଉ ସବକର ସୁବିଧା ଅସୁବିଧା ତ ଠିଆ ହେବାର କଥା ଯାଇଥିଲ ଯେ ଅଇନ କଲ ଦାଦା ଦେଖ ତ ଏତେ ଦିନ ତ ଖାତା ଗୁଟେ ଖୋଲି ନାଇଥିଲା ଯେ ବେଡ଼ା
1: ପୁରେ ଯେ ଚାଷବାସ ତମର କେନ୍ତା ଚାଲିଛେ କହ ତ କାଣା କାଣା ଚାଲି ଯାଇଛେ
0: ହଁ ଗୋ ଦାଦା ଠିକ ଠାକ ଚାଲିଛେ ଆଉ ଶୁନ ତ ଜାଣିଛ ତ ଆମେ ଗରିବ ଦୁଃଖୀ ଲୋକ ଯେତେ ପାରିଛୁ କରିଛୁ ଆଉ
1: ତୁ ତ ସବୁବେଳେ କାନ୍ଦୁ ଥିସିବ ଜାଣିଛୁ ଆମେ ଗରିବ ଦୁଃଖୀ ଲୋକ ଆର କାଣା ତତେ ହେବ ମହାପୁର ହାତ ଗୋଡ଼ ଦେଇଛେ ଖାଇବାରକେ ଦେଇଛେ ଜମିନ ବାଡ଼ି ଧୁଡ଼େଇ ହଉଛେ ଚାଷ କରୁଛ ସେଆଡୁ 2 ପଇସା ରୋଜଗାର ହଉଛେ ଘରେ ଛୁଆ ପିଲା ଭଲ ଦେହି ପାସବ କର ଭଲ ଅଛେ ଆଉ ସେଥି ଫେର ଆମେ ଗରିବ ଦୁଃଖୀ ଲୋକ ବୋଇଲେ ହେବା

0: ହଁ ତ ଠିକ କହୁଛ।
1: ବାକି ଆଉ କାଣା ଚାଷ ଚାଷ କେନ୍ତା ଚାଲିଛି ବୋଲୁଛେ?
0: ବେଶୀ କିଛି ନାଇଁ କରି କହୁ ଦାଦା, ଆଉ ଧାନଟା ତ ଯେନ୍ଟା ଚାଲିଛି ଚାଲିଛି ଜାଣିଛ। ତାପରେ ବାରିଆଡ଼େ ବେସର ପାତି ଦୁଇଟା କରିଛୁ, ଗୁଡ଼ାଦୁ କରିଛୁ।
1: ତମର୍ ଟିକେ ପାଏନ୍ ପୁନା ଟିକେ ଅସୁବିଧା ହଉଛେ ବୋଲି କରି ହାତରେ ଯେନ୍ କହିଲି ନାଇଁ,
0: ହଁ ହଁ କହିଲ
1: ବେଲେ ହେତିର୍ ଲାଗି ଟିକେ ଟିକେ କାଣା ହଉଛେ ଦେଖ, ଚାଷ୍ ବେଲେ ତ ସବେ ସବୁ ଜାନୁଛନ୍, ହେଲେ ବି ଚାଷ୍ ବେଲେ ସବୁ ଖାଲି ହେ ଧାନ ଚାଷ୍, ହେ ବାଇଗନ୍ ଚାଷ୍, ହେ ଇଟା ମାନେ, ଆରେ ଚାଷ୍ ଥି ଗୁରସ୍ ଚାଷ୍ ବି ତ ଅଛେ। ଯେନ୍ତା ମନେକର ଗାଈ ରଖିକିନା ଆମେ ଗୁରସ୍ ବି ବିକି ପାରୁଛୁଁ, ଆଉ ଗୁରସ୍ର ଭିନ୍ନ ଭିନ୍ନ ରକମର ଜିନିଷ୍ କରିକିନା ବି ବିକି ପାରୁଛୁଁ, କିନ୍ତୁ ସେ ଦୋକାନକେ ହୋଟେଲ୍କେ ଦେଇପାରୁଛୁଁ। ହେନ୍ତା ମାଛ୍ ଚାଷ୍ ବି ଅଛେ, ଛେଲ୍ ଚାଷ୍ ବି କରୁଛନ୍, କୁକୁରା ଚାଷ୍ ବି କରୁଛନ୍, ହେଟା ଆମେ ଘାଏ ଘାଏ ଭୁଲି ହେଇଯାଏସି। ଆର୍ ଗୁଟେ ଦେଖ, ମହୁ ଚାଷ୍ ଗୁଟେ ହଉଛେ, ବନେ ଲୋକ କରୁଛନ୍, ବହୁତ ଲୋକ କରୁଛନ୍। ଆମର ଗାଁ ଟିକେ ନାଇଁ କରବାର ଲେଖାନ୍ ଲାଗୁଛେ, ଆମର ଗାଁ କି ଆମର ପାଖେ ପାଖେ ଦୁଇ ଚାରିଟା ଗାଁ ଭିତରେ ତ ନାଇଁ କରବାର ଲେଖାନ୍ ଲାଗୁଛେ। ବେଲେ ଆଜି ହେନ୍ତା ଗୋଟେ କଥାଟା ହଉଛେ ମହୁ ଚାଷ ଉପରେ, ବେଲେ ଏଇଟା ଦାଦା କଥା ଲାଗିଛି ଆମେ ଶୁଣୁ, ତାହାରୁ ଫେର କଥା ଲାଗମା।
0: ହଁ ଜି ହଁ
1: ହଁ।
2: ଆମର ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ବହିନ ମାନଙ୍କୁ ଜୁହାର। ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ, ଆଉ ଯେତେବେଳେ ବି ଚାଷଟେ କରୁଛୁ ତ ପହିଲା ଆମେ ଗୋଟେ ଜିନିଷ ଦେଖୁଛୁ ଯେ କେନ୍ତା କରି ଅନ୍ୟକରି ଦୁଇ ପଇସା ଅତକା କମାମା। ତ ଏନ୍ତା ଆମର ଗୋଟେ ଚାଷୀ ଆଜି ଆମର ବୈଠକିକେ ଆସିଛନ୍, ତାଙ୍କ ନାଁ ହଉଛେ ହରେଶ ପଟେଲ, ଆଉ ସେ ଭାତ ଲୟଡ଼ା ବ୍ଲକ ଲୟକିରା ଆଉ ଜିଲ୍ଲା ଝାରସୁକୁଡ଼ା ନୁ ଆସିଛନ୍। ସେ ଗୋଟେ ମହୁ ଚାଷୀ ଆନ୍, ତ ମହୁ ଚାଷ ତ ଏଇଟା ଗୋଟେ ନୂଆ ଚାଷ୍ଟିଏ, ଇ ଚାଷ୍ଟା କିଏ ପ୍ରାୟ ଆମର ଚାଷୀ ଭାଇ ବହିନ ମାନେ ନାଇଁ କରବାର। ତ ମହୁ ଚାଷ କେନ୍ତା କରି କଲେ, କାଁ କରି ସେ ମହୁ ଚାଷକେ କରବାର ଲାଗି ଆଗ୍ରହ ପ୍ରକାଶ କଲେ, ତ ଇ ବାବଦରେ ଅନେକ କଥା ତାଙ୍କୁ ପଚାରମା। ଆଜ୍ଞା, ଆପଣଙ୍କୁ ବୈଠକିକେ ସ୍ୱାଗତ ଜନାଉଛୁ, ଜୁହାର
3: ନମସ୍କାର।
2: ତ ପହିଲା ଆମର ଚାଷୀଙ୍କୁ ଗୋଟେ କଥା କହୁ ଯେ, ଇ ଯେନ୍ ମହୁ ଚାଷ୍ଟା ଆପଣ ପହିଲା ଯେନ୍ଟା କଲେ, ତ ସେ ଯେନ୍ ମହୁ ଚାଷ କେଁଥିର୍ ଲାଗି କରବାର ଲାଗି ଚାହିଁଲେଟା, ସେଟା ଟିକେ କହୁ।
3: ଦେଖୁନ୍ ଆଜ୍ଞା, ମୁଇଁ ମହୁ ଖାଇବାର୍ ଲାଗି ମତେ ଛୋଟ ବେଳେ ବହୁତ ଭଲ ଲାଗେ।
2: ଆଜ୍ଞା,
3: ତାପରେ ଅଶୋକଷା ବିଭିନ୍ନ ପ୍ରକାର ସର୍ଦି ଇଏ ସେରେ ବି ବହୁତ ଇଏ ଲାଗେ।
2: ଆଜ୍ଞା,
3: ତ ଆଗେନୁ ବି ଆମ ଏଇଟା ବହୁତ 25 ବର୍ଷ ପ୍ରାୟ ହେଇଗଲା ଶିଖିଥିଲି, ଏନ୍ତା ଛୋଟିଆ ମୁଠିଆ ଚଲେଇଥିଲୁ ଆମେ। କିନ୍ତୁ ପରେ ଗୋଟେ ଏନ୍ତା 2023 ଆମେ KVK ଥ୍ରୁରୁ ଟ୍ରେନିଂ ପାଇକିରି ଏଇଟା ଆମେ ଭଲକିରି ମହୁ ଚାଷ ଏଇଟା ଆରମ୍ଭ କରିଛୁ।
2: ଆଜ୍ଞା,
3: ତ ଏଇଟା ଗୋଟେ ପ୍ରକୃତରେ ଲାଭକାରୀ ବି ଜିନିଷ। ତାପରେ ପରିବେଶ ପ୍ରତି ଯଦି ଏଇଟା ଲୋକ ଚାଷ କରିବେ, ପନିପରିବା ବି ବଢ଼ିଆ ହେଇପାରବା, ତାପରେ ଜଙ୍ଗଲ ବି ଅଟୋମେଟିକ୍ ବଞ୍ଚିଯିବା, ତାପରେ ଲୋକ ନିଆଁ ବି ଲଗେଇ ଦେଇଛନ୍ ଜଙ୍ଗଲରେ। କିନ୍ତୁ ସବୁ ଆଦିବାସୀ ମାନଙ୍କେ ଯଦି ଆମେ ଦଉଁ ଗୋଟେ ଗୋଟେ, ତାଙ୍କୁ ବିଭିନ୍ନ ପ୍ରକାର ମାଧ୍ୟମରେ ଯୋଗାଇ ଦିଆଯାଏ, ତ ଧୀରେ ଧୀରେ ଆଜ୍ଞା ଏଇଟା ତାମାନେ ପ୍ରଚାର ପ୍ରସାରିତ ହେଇକିରି ସବୁ ପ୍ରକାର ହେବା, ତାପରେ ଫଲ ଫୁଲ ବି ବଢ଼ିଆ ସୁନ୍ଦର ଧରଣ ହେଇପାରବା ମହୁମାଛି ଯାଇ ବସିଲେ।
2: ଏ ପହିଲା ଯେତେବେଳେ ଆପଣ ଚାଷ କଲେ, କେନ୍ତା କରି କଲେ ଆଉ କେନ୍ତା ହିସାବରେ ଇହାଦେ ବି କରୁଛନ୍, ସେଟା ଟିକେ କହୁ।
3: ଆଜ୍ଞା, ସର୍ବପ୍ରଥମେ ତ ଟ୍ରେନିଂଟା ନିହାତି ଆବଶ୍ୟକ।
2: ଆଜ୍ଞା,
3: KVK ଠାନ୍କେ ଆମର ଝାରସୁଗୁଡ଼ା ଯେନ୍ ଅଛେ ସେନେ ଯାଇକିରି ତାପରେ ସେନେ ଟ୍ରେନିଂ ନେଲୁ।
2: ଆଜ୍ଞା,
3: ଟ୍ରେନିଂ ନେଲା ପରେ ତାପରେ ଗୋଟେ ମତେ ବକ୍ସ ବି ଦେଇଥିଲେ।
2: ଆଜ୍ଞା,
3: ଆମର KVK ଥ୍ରୁରୁ
2: ଆଜ୍ଞା
3: ମାଛି ବି ଦେଇଥିଲେ।
2: ଆଜ୍ଞା,
3: ତାପରେ ଆମର ଆତ୍ମା ତରଫରୁ ଗୋଟେ ବାକ୍ସ ଦେଇଥିଲେ। ତାପରେ ମୁଇଁ ବି ଏନ୍ତା ସଂଗ୍ରହ କରିକିରି
2: ଆଜ୍ଞା
3: 5-7 ବାକ୍ସରୁ ଆରମ୍ଭ କରିଥିଲି।
2: ଆଜ୍ଞା,
3: ଆଉ ତାପରେ ଆଜ୍ଞା ପହିଲେ ଆମେ ଆରମ୍ଭ କରବାର କହିଲେ ଗୋଟେ ବ୍ୟାଗ୍ଟେ ଆମର ରଖବାର ଲାଗି ପଡ଼ବା।
2: ଆଜ୍ଞା,
3: ଯେମିତି କଇଁଚିଟେ ଥିବା।
2: ଆଜ୍ଞା,
3: ତା ଗୋଟେ ଏକ୍ସଟ୍ରାକ୍ଟର ମେସିନ୍ ଲାଗ୍ବା।
2: ଆଜ୍ଞା,
3: ତାପରେ ଆମର କଭର ଦେହ ଲଗେଇ ଲାଗ୍ବା ଟିକେ, ତାପରେ ହ୍ୟାଣ୍ଡ ଗ୍ଲୋଭ୍ ଲାଗ୍ବା।
2: ଆଜ୍ଞା,
3: ତ ଇ ସବୁ ଜିନିଷ ଧରିଲେ କାହିଁକି ଟିକେ ଆଜ୍ଞା ପହିଲେ ଡରଟା ରହୁଛି, ମାରିବି ଦେସନ୍ ଗୋଟେ ଯୋଡ଼େ।
2: ଆଜ୍ଞା,
3: ତ ସେ ଦୃଷ୍ଟିରୁ ଇଏ କରି ଲାଗ୍ବା, ଆଉ ତାପରେ ତାହାକେ ମହୁମାଛି ମାନେ ଧର୍ମା କି ବାହାରୁ ଘିନି ଆନ୍ମା ସେ ବ୍ୟବସ୍ଥା ବି ଟିକେ କରି ଲାଗ୍ବା।
2: ଆଜ୍ଞା,
3: ଆମେ ମାନେ ତ ଅଛୁ, ତତଦିନ ବାହାରେ ସୁବିଧା ଅଛି।
2: ଆଜ୍ଞା,
3: ସେ କଲା ପରେ ତାପରେ ମାନେ ମଝି ମଝିରେ ଆମ ଝାରସୁଗୁଡ଼ା ଆଡ଼ୁ ଲୟକେରା ବ୍ଲକ ଆଡ଼ୁ ବି ଟ୍ରେନିଂ ଅଟୋମେଟିକ୍ ଦିଆ ହେସି।
2: ଆଜ୍ଞା,
3: କିଛି ଅସୁବିଧା ନାଇଁନ।
2: ଆଜ୍ଞା,
3: କିଛି ନାଇଁ ଆଜ୍ଞା, ଟିକେ ପହିଲେ ପହିଲେ ଡର ଲାଗ୍ସି, ତାପରେ ଅଟୋମେଟିକ୍ ତାଙ୍କ ସାଙ୍ଗେ ସାଙ୍ଗସାଥି ଭଳିଆ ଆପଣ ରହିବେ।
2: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଯେତେବେଳେ ପହିଲା ଆରମ୍ଭ କଲେ ଆପଣ କିନ୍ ମାନେ ତା ଟ୍ରେନିଂଟା ନେଲେ, ଯେନ୍ଟା କି ଆପଣ ମାନେ KVK ଯେନ୍ଟା କୃଷି ବିଜ୍ଞାନ କେନ୍ଦ୍ର ଝାରସୁଗୁଡ଼ା ବୋଲଛନ୍, ତ ସେନୁ ଆପଣ ପହିଲା ଟ୍ରେନିଂଟା ନେଲେ।
3: ଆଜ୍ଞା,
2: ଆଉ ଯେତେବେଳେ ବି ଆରମ୍ଭ କଲେ ଆତ୍ମା ତରଫରୁ ଆପଣଙ୍କର KVK ଯେନ୍ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେଥିରୁ ବି ଗୋଟେ ବାକସ ଲେଖା ମିଳିଲା ବୋଲି କହୁଛନ୍, ତ ଯେତେବେଳେ ଆପଣ ପହିଲା ଆରମ୍ଭ କଲେ ନାଇଁ ଯେମିତି କିଛି କେନ୍ କେନ୍ ସୁବିଧା ଅସୁବିଧା ସେଥି ମାନେ ଅଛେ, ସେଟା ଯେନ୍ଟାକି ସୁବିଧା ତ ସୁବିଧା ହିସାବରେ ହିଁ ଯାଇସି, ଅସୁବିଧାଟା ଆମର କାଣ ସେ ସମସ୍ତେ ନାଇଁ କହିଥାନ୍, ତ ସେଥି କେନ୍ କେନ୍ ଅସୁବିଧା ପାଇଲେ ଆଉ କେନ୍ ସେ ସବୁ ଅସୁବିଧାକେ କେନ୍ ସମାଧାନ କଲେ ସେଟା ଟିକେ କହୁ।
3: ଦେଖୁନ୍ ଆଜ୍ଞା, ଏ ବି ଗୋଟେ ଜୀବ ହେ।
2: ଆଜ୍ଞା,
3: ହେଲା, ତ ମୁଇଁ କମ୍ପେୟାର କରୁଛେ ଆଜ୍ଞା ମୋର ଛୁଆକେ, ସେ କଥା ବି ଲାଗିନି ପାରେ, ଏମାନେ ବି କଥା ଲାଗିନି ପାର।
2: ଆଜ୍ଞା,
3: ତାହାକେ ବି ଥଣ୍ଡା ଲାଗ୍ସି, ତାକେ ବି ଗରମ ଲାଗ୍ସି, ଯେନ୍ତା ଆମେ ମା ଗୋଟେ ବୁଝିପାରସି ଛୁଆର କଥାକେ।
2: ଆଜ୍ଞା,
3: ତ ସେନ୍ତା ଆଜ୍ଞା ତାଙ୍କର ହାବ।

0: ମୋ ଭାବଠାରୁ ଆପଣ ଜାଣିପକାବେ କି ସେମାନେ ସୁଖୀ ଅଛନ୍ତି କି ଦୁଃଖୀ ଅଛନ୍ତି, କି ଜାଡ଼ ଲାଗୁଛି କି ଖରା ଚେଉଛି, ତ ସେ ସମୟରେ ଥଣ୍ଡା ସମୟରେ ତାକେ କାହାକୁ ଉପରେ ଉଦା ଅଖା ଦେବେ, ବର୍ଷା ସମୟରେ ତାକେ ଉପରେ କିଛି ଢାପଣି ଦେବେ, ତାପରେ ଖରା ଆସିକରି ତା ଉପରେ ଓଦା ଅଖା କରିକି ତାକେ ଦେବେ, ଆଉ ଭିତରକେ ସାତ ଦିନେ ଥରେ ନିହାତି ତାକେ ଦେଖବାର୍ ଲାଗି ପଡ଼ୁଥିବା। ହେଲେ ସେ ମାନେ ଅଟୋମେଟିକ ଇଟା ମୋର ଘରେ ବୋଲି ଯଦି ଭାବିଦେଲେ ସେମାନେ ମାନେ ସେମାନେ ପଲାବାର ଚାନ୍ସ ନାଇଁନ। ଆଉ ଟିକେ ଯଦି ଆପଣ ତାହାକେ ଯଦି ଇଏ କରିଦେଲେ ମାନେ ଇଏ ପ୍ରତି ମାନେ ସେ ମାଛି ନିରହନ୍ତ ପଳେଇଯିବେ।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଯେନ୍ଟାକି ଆମର ମାନେ ଚାଷୀ ହିସାବରେ ଜାଣିବାର କଥା ଯେ ଆଉ ଯେତେବେଳେ ଆପଣ ଯେତେବେଳେ ସାତ ଦିନ ପ୍ରତି ମାନେ ଭିତରେ ଆପଣ ଦେଖବାର ଲାଗି କହୁଛନ୍, ତ ସେଇଟା ଦେଖିଲା ବେଳେ ଆପଣ କେନ୍ଦା ହିସାବରେ ଦେଖସନ୍, ତାପରେ ଆପଣ ତାଙ୍କର ପ୍ରତି ଯେନ୍ ମାନେ ବ୍ୟବହାରଟା ଯେନ୍ କଥା କହିଲେ ୟାଦେ, ତ ମାଛିମାନେ ବି ଜାଣୁଛନ୍ ଯେ କେନ୍ ଲୋକଟା ଆମକୁ ଭଲ ବ୍ୟବହାର ଦଉଛେ ଆଉ କେନ୍ଟା ମାନେ ଆମକୁ ଖରାପ ବ୍ୟବହାର ଦେବା, କିଏ ଆମର ଲାଗି ମାନେ ଅନିଷ୍ଟକାରୀ ୟା କିଏ ଆମର ଲାଗି ହିତୋପଯୋଗୀ ୟା, ତ ସେଟା ବି ସେମାନେ ଜାଣୁଛନ୍। ତ ଇଟା ଯେତେବେଳେ ଆସି ଆମର କାଣ ହେସି ମହୁ ମାଛି ବେଲେ ଆମକୁ ବଡ଼ା ଡର ଲାଗ୍ସି ମାଛି ମାରି ନେସନ୍ ବୋଲି, ତ ଇ ଚାଷ୍ଟା କରବାର୍ ଲାଗି ତ ପହିଲା ଗୋଟେ ଚାଷୀଟେ ଡରବା, ତ ଆପଣ କେନ୍ତା କରି କରସନ୍, ମହୁ କେନ୍ତା କରି ବାହାର କରସନ୍, କେତେ ଦିନେ ମହୁ ହେସି, ମହୁ ଜାଗା ଯେନ୍ ମହୁ ବାକସ ଅଛେ ଆପଣ ସେଟା କେନ୍ ଜାଗାରେ ରଖସନ୍, କେନ୍ତା କରି ରଖମା, ଇ ହିସାବେ ଟିକେ କହୁନ୍।
0: ଆଜ୍ଞା, ଦେଖୁନ୍ ଖରା ସମୟ ଯେହେତୁ କେନ୍ତି ଖରା ସମୟ,
1: ଆଜ୍ଞା,
0: ତାକେ ସକାଳେ ଖୋଲିବେ,
1: ଆଜ୍ଞା,
0: ବୁଝିଲେ କି ନାହିଁ, ହେଲେ ସେମାନେ କୋଲ୍ଡ ମାଇଣ୍ଡରେ ଥିବେ,
1: ଆଜ୍ଞା,
0: ତ ସେମାନେ ଆରାମସେ ତାକେ ଖୋଲିକି ଦେଖିବେ ଇଆଡ଼େ ସିଆଡ଼େ କିଛି ନି କରନ୍ ସେମାନେ,
1: ଆଜ୍ଞା,
0: ଆଉ ଉପର ବେଳା ଯଦି ଖୋଲିବେ କାହିଁକି ଗରମ ଥିବା ସନ୍ଧ୍ୟା ସମୟରେ ମାରିବେ,
1: ଆଜ୍ଞା,
0: ତାପରେ ଥଣ୍ଡା ସମୟ ଆସିଗଲା, ଥଣ୍ଡା ସମୟ ତି ଆପଣ ସେଟା ଉପର ବେଳା ଖୋଲିବେ, କାହିଁକି କରିକି ତା ସହିତ ବହୁତ ଜଳୁଆ ଭେଲା ହେଇକି ଯେନ୍ତା ଥିବେ, ଆଉ ସନ୍ଧ୍ୟାବେଳେ ଖୋଲିବେ ହେଲେ ତାକୁ ଟିକେ ଗରମ ଥିବା, ଆରାମସେ ତା ଆପଣ ଖୋଲିବେ, ଆପଣ ମରାଧରା କରନ୍ତି, ସେମାନେ ମସ୍ତ ହେଇକି ଭିତରେ ଥିବେ,
1: ଆଜ୍ଞା।
0: ଆଉ ତାପରେ ଖରା ସମୟ ଧର ଉପର ବେଳିଆ, ତାପରେ ବର୍ଷା ସମୟଟା ହେଲା,
1: ଆଜ୍ଞା,
0: ବର୍ଷା ସମୟରେ ବର୍ଷା ବାଦଲ ଦେଖିକିରି ଖୋଲିବେ,
1: ଆଜ୍ଞା,
0: ଯଦି ବାଦଲ ଅଛେ ଇଏ ବୋଲେ ନାହିଁ, ତାକୁ ମକା ଦେଖିକି ଦେଖିଲେ ଟିକେ ଖରା ହେଇଛି ରହିଛି ସେଟା ଭାବିକିରି ଆପଣ ସେଟା ଖୋଲିବେ,
1: ଆଜ୍ଞା,
0: ନେଲେ ସେମାନେ ତାଙ୍କର ଟିକେ ବାଦଲିଆ ହେଲେ ମାରସନ୍ ବି ଜାଦା,
1: ଆଜ୍ଞା,
0: ତ ପାଣି ନି ବର୍ଷୁଥିବା, ଟିକେ ଟିକେ ଖରା ଦେଇଥିବା, ସେଟା ଅଭିଜ୍ଞତା ହେଲେ ଆଜ୍ଞା ପଛେ ସେଟା ଅଟୋମେଟିକ ସବୁ ଜାଣି ପକାବେ,
1: ଆଜ୍ଞା,
0: ବୁଝିଲେ। ଆଉ ମହୁଟା ଆଜ୍ଞା ମହୁ ପ୍ରଦାୟୀ ଫୁଲ ଉପରେ ନିର୍ଭର କରୁଛି,
1: ଆଜ୍ଞା,
0: ବୁଝିଲେ, ଯେନ୍ତା ଧରୁନ୍ ଆମର ମଧୁ ଋତୁ କହିସନ୍ ଜାନୁଆରୀ ଠାରୁ ମେ ଯାକର,
1: ଆଜ୍ଞା,
0: ଜୁନ୍ ତକ ସେଟା ମଧୁ ଋତୁ,
1: ଆଜ୍ଞା,
0: ତ ସେ ଭିତରେ ଆଜ୍ଞା ଫୁଲ ଦେଖିକି ଜଙ୍ଗଲ ଏରିଆ ହେଲେ ଆଜ୍ଞା ଆଠ ଥର ସାତ ଥର ଏନ୍ତା ବାହାରସି,
1: ଆଜ୍ଞା,
0: ମୁଁ ନିଜେ ତ ଆଜ୍ଞା ଏଇ ବର୍ଷ ସାତ ଥର ବାହାର କରିଛି,
1: ଆଜ୍ଞା,
0: ବୁଝିଲି କି ନାହିଁ,
1: ଆଜ୍ଞା,
0: ତ ସେଟା ଚାଷ ଉପରେ ମେନ୍ ଡିପେଣ୍ଡ କରିବାକୁ ପଡ଼ିବ,
1: ଆଜ୍ଞା,
0: ଯଦି ସେଟା ଆମେ ରଖମା ବୋଇଲେ ପହିଲା ଗୋଟେ ଚାଷୀ ପହିଲା ମିନିମମ୍ କମ୍ଟା ଆଜ୍ଞା ତିନିଟା ବାକସ ରଖବାର କଥା,
1: ଆଜ୍ଞା,
0: କାହିଁକି ସେ ଜରୁରତ ତାର ନି ରଖିଲେ ସେ ଏନ୍ତା କି ତିନିଟି ବାହାରବାର ମାନେ ନିନ, କାହିଁକି ସେଟା ଆଜ୍ଞା ଫେଣାର ବଦଳ ଉଦର କରିବାର ଲାଗି ପଡ଼ସି, ଧରଣକର ଦୁର୍ବଳ ଦଳଟେ ଅଛି ତାକେ ସବଲ କେନ୍ତା କର୍ମା, ହେଁ ସବଲ ଜାଦା ହେଇଗଲା ଇଏ ହେଲେ କୁଇନ୍ସେଲ୍ କରିଦେବା, ତ ଆମେ କାଁ କର୍ମା ଯେନ୍ ଇଏ ମାଛିକିରାକେ ତାକେ ଚେଞ୍ଜ କରିଦେମା, ତାକୁ ବେଲେନ୍ସିଂ ଦି ରଖବାର ଲାଗି ନିହାତି ଜରୁରୀ ହେ,
1: ଆଜ୍ଞା,
0: ସେଠି ଆଗରୁ ବି ଘଟଣାଟା ଘଟସି ଆଜ୍ଞା, ଧରୁନ୍ କୌଣସି ହାଲତରେ ରାଣୀ ମରିଗଲା କି କାଣା ହେଇଗଲା,
1: ଆଜ୍ଞା,
0: ଆପଣ ଜାଣି ବି ନେଇ ପାରିଲେ, ପୂଜା ପୂଜା ଅଣ୍ଡା କର୍ମୀମାନେ ଦେଇଦେବେ କାଣା କାଣା, ହେ ଗୋଟେ ଅଜବ ଘଟଣାଟେ ଘଟସି,
1: ଆଜ୍ଞା,
0: ସେ ଇମାନେ ଚୁରେଇ ଯିସନ୍,
1: ଆଜ୍ଞା,
0: ଆଗରୁ ଯେନେ ଥିବା ଛୋଟିଆ ଅଣ୍ଡାଟେ ଆମ ଆଖି ବାଲ ଭଳିଆ ଥିବା ତାକେ ଆଣିକିରି ତାଙ୍କ ଭିତରେ ରଖିକି ସେମାନେ କୁଆଁ ତିଆରି କରି ପକେଇବେ, ସେଥିଲାଗି ଆଜ୍ଞା ଅନେକ ପ୍ରକାର, ସେଥିଲାଗି ମିନିମମ୍ ତିନିଟା ବାକସରୁ ଆରମ୍ଭ କରୁ,
1: ଆଜ୍ଞା,
0: ଅଧିକା ରଖିଦେଲେ ସମ୍ଭାଳି ନେଇ ପାରନ୍,
1: ଆଜ୍ଞା,
0: ବୁଝିଲେ କି ନାହିଁ, ସେଥିଲାଗି ତିନିଟା ବାକସରୁ ଆରମ୍ଭ କରିବା, ସେଟା ତାପରେ ଦଶଟା ପନ୍ଦରଟା କୋଡ଼ିଏଟା ଯାହା ବି ରଖିପାରିବେ,
1: ଆଜ୍ଞା। ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଚାଷୀ ହିସାବରେ ଆମେ କେନ୍ଦାକିରି ଚାଷ କର୍ମାଟା କହିଲେ, ତାପରେ କେନ୍ଦାକିରି ଚାଷ କରିଥିଲେ ବି ପହିଲା ଆରମ୍ଭ କେନ୍ଦାଇ କଲେ, ତ ସେଟା କହିଲେ। ଆଚ୍ଛା, ଏଇଟା ମାନେ ଗୋଟେ କଥା ଯେ ଆପଣ ସାତ ଦିନ ଆଠ ଦିନ ମହୁ ହେଇଯାଇସି ବୋଲି ବି କହିଲେ, ତ ସେଟା ତ ମାନେ ସେ ଫୁଲ ଫୁଟବାର ହିସାବରେ ଆମେ ଯେନ୍ତା ବସନ୍ତ ଋତୁ ଆସିଲା, ତ ସେ ସମୟ ଫୁଲ ସବୁଆଡ଼େ ବାମ୍ବଉଲ ଆସ୍ବା, ତାପରେ ଆପଣଙ୍କର ଯେନ୍ଟାକି ଅର୍ଜୁନ ଗଛ ବୋଲୁଛୁ, କ ଗଛ ବୋଲୁଛନ୍, ତ ସେଟା ବି ଆସ୍ବା, ତାପରେ ଆମର ସେସମା ଗଛ ବି ଫୁଲ ଫୁଟ୍ସି, ତ କୁମ୍ଭୀ ଗଛ ବି ଫୁଲ ଫୁଟ୍ସି, ଏନ୍ତା ଅନେକ ପ୍ରକାର ଗଛ ମାନେ ଯେନ୍ଟାକି ଜଙ୍ଗଲି ଗଛ, ତ ସେ ଜଙ୍ଗଲି ଗଛ ଥି ଆମର ଫେର ରହିଲା ଆପଣଙ୍କର ଶାଳ ଆସିଲା, ପିଆ ଶାଳ ସେ ଆସିଲା, ଯେନ୍ଟାକି ତ ଇ ସମୟ ଥି ଆମର ଯେନ୍ଟାକି ବସନ୍ତ ଋତୁ ଯେନ୍ଟା ପଡ଼ିଛେ, ମାନେ ଯେନ୍ଟାକି ଆମର ଇ ମାସକେ ହିସାବରେ ଦେଖମା ବେଲେ ଚୈତ ବୈଶାଖଟା ଆମର, ତ ଚୈତ ବୈଶାଖରେ ଆମର ପ୍ରାୟ ସବୁ ଜାଗାରେ ଫୁଲ ଫୁଟବାର ଆରମ୍ଭ ହେଇଥିସି, ଆଉ ତ ସେ ସମୟ ଥି ଯଦି ଆମେ ଦେଖମା ବେଲେ ଆମର ମହୁ ଉତ୍ପାଦନଟା ବଢ଼ି ବି ପାର୍ବା। ତ ଇଟା ତ ଜାଣିଲା କଥା ଯେ ପହେଲା ଆଉ ଗୋଟେ କଥା ମୁଇଁ ଆପଣଙ୍କୁ ପଚାରିବି, ଆପଣ ତ ମାନେ ଇହାଦେ ଗୋଟେ ମାନେ ଚାଷୀ ହିସାବେ ମହୁ ଚାଷୀ ହିସାବେ ଆପଣ ମାନେ ସବୁ ଶିଖିକରି ମହୁ ଚାଷ ଆରମ୍ଭ କଲେନ, ତ ବର୍ଷକ ଗୋଟେ ଚାଷୀଟେ ଠିକ୍ ହିସାବେ ଯଦି ଚାଷ କଲେ, ଆପଣ ଯେନ୍ତା ତିନିଟା କଥା କହିଲେ, ତିନିଟା ବାକସ ନୁ ସେ ଆରମ୍ଭ କରବା, ତ ତିନିଟା ଚାରିଟା ପାଞ୍ଚଟା ଯେନ୍ତା ଆରମ୍ଭ କରବା, ତ ପହେଲାନୁ ଯଦି ଜଣେ ଚାଷୀଟେ ଆରମ୍ଭ କରବା, ତ ସେ ଯଦି ତିନିଟା ବାକସ ହେଲା, କେତେ ମହୁ ଆପଣ ଉତ୍ପାଦନ କରିପାରୁଛନ୍ତି?
0: ଦେଖୁନ୍, ମୁଇଁ ଯେନ୍ ପ୍ରକାର ଟ୍ରିଟମେଣ୍ଟ କରସି,
1: ଆଜ୍ଞା,
0: ଗର୍ବ ଅହଙ୍କାର ନେଇ କରବାର୍,
1: ଆଜ୍ଞା,
0: ନିଜର ଛୁଆକୁ ଯଦି ପାଲିବେ,
1: ଆଜ୍ଞା,
0: ବୋଲେ ଆଜ୍ଞା ଏଥର ମୁଇଁ ମାନେ ଇଏଥି କେତେ ମୋର ଅଛେ 15 ବାକସ,
1: ଆଜ୍ଞା,
0: 80 କେଜି ମୁଁ ବାହାର କରିଛି,
1: ଆଜ୍ଞା, ତ ଏଇଟା ତ ମାନେ ବନିଆ 80 କେଜି ବାଲା ବେଲକେ କେତେ ନି କେତେ,
0: କିନ୍ତୁ ତାହାକୁ ଆଜ୍ଞା ମାନେ ନିହାତି ମାନେ ମାନେ ଦେଖି ଲାଗ୍ବା,
1: ଆଜ୍ଞା,
0: ଛାଡ଼ିଦେଲେ ମନକେ ମନ କିନ୍ଦ୍ରି ବୁଲି ଆଇବେ,
1: ଆଜ୍ଞା,
0: ମାସେ 15 ଥି ଆପଣ ଇସବୁ ନେଇ ଚାଲିବେ,
1: ଆଜ୍ଞା,
0: ପୁରା 7 ମାନେ 7,
1: ଆଜ୍ଞା,
0: ଆଜି ନେଇ ହେବାର କଥା,
1: ଆଜ୍ଞା,
0: ହଁ, ବର୍ଷାଟା ଅଲଗ କଥା, କାହିଁକି ବର୍ଷା ହେଇଯିବା, ଧରୁନ ଦିନେ ଦୁଇ ଦିନ ହେଲେ ଚଲବା,
1: ଆଜ୍ଞା, ହଁ, ତ ଯେ ମଝି ଯଦି ବର୍ଷା ହେଇଗଲା 7 ଭିତରେ, ତ ସେଟା ଦିନେ ଗଡ଼ି ଆର 8 ହେଇଗଲେ ବି ଚଲବା, ତ ସେଟା ଚଲ୍ସି, କିନ୍ତୁ ଠିକ୍ ପାଗ ଯଦି ଠିକ୍ ହିସାବେ ଅଛେ ବେଲେ 7 ଆପଣଙ୍କୁ ଦେଖବାର୍କେ ପଡ଼ବା। ତ ଆଉ ଗୋଟେ କଥା ମୁଇଁ ଆପଣଙ୍କୁ ପଚରାମି ବୋଲତେ, ଦେଖୁନ୍, ଯେତେବେଳେ ଫୁଲ ନୁ ମାନେ ଫୁଲ ଫୁଟୁଛେ, ତ ମହୁ ସେମାନେ ଗ୍ରହଣ କରୁଛନ୍, ତ ଇ ସମୟତି ସେମାନେ ତ ଭଲ ହିସାବେ ଖାଇବାରଟା ତାଙ୍କର ପାଇପାରବେ, ତ ଯେହେତୁ ସେମାନେ ମହୁ ଖାଉଥିବେ ନା, କି ଯେନ୍ତା
0: ଖାଇବାଟା ବୋଲି କାଣ କି,
1: ଆଜ୍ଞା,
0: ଅଟୋମେଟିକ ସେମାନେ ଯେତେବେଳେ ଆଣୁଛନ୍ ବାହାରୁ,
1: ଆଜ୍ଞା,
0: ଅଟୋମେଟିକ ତାଙ୍କର ଭିତରେ ସେ ତାଙ୍କର ଥଲିରୁ ଯାଇକି ସେ ଭୋଗ ହେଇଯାଉଛି,
1: ଆଜ୍ଞା,
0: ଖାଉଛନ୍ ବୋଲି କେନ୍ ମାନେ କି ଯେନ୍ ଆମର ବାହାରୁଛନ୍ ଛୁଆ ଗୁଡ଼ାକ,
1: ଆଜ୍ଞା,
0: ଯେନ୍କି ନର୍ସ ମାଛ ହିସାବରେ ରହୁଛନ୍, ସେମାନେ ଗୋଟେ ଖାଇବେ ବେଲେ ସେ ତାଙ୍କ ରୟାଲ ଜେଲି ବାହାରିବା, ରୟାଲ ଜେଲି ଖାଇବା ବୋଲି ରାନୀ ସେ ଅଣ୍ଡା ଦେବା,
1: ଆଜ୍ଞା,
0: ଗୋଟେ ତାଙ୍କ ସାର୍କିଲ ଭିତରେ ଚାଲିଛି,
1: ଆଜ୍ଞା,
0: ଏଖେନ୍ ଯେ ଆମେ ଦେମୁ ରୁଇ ଖରା ସମୟରେ ଖାନାଟା,
1: ଆଜ୍ଞା,
0: ସେ ଖାନା ନିପାତ ଅଣ୍ଡା ଭିତରେ ନି ରହେ,
1: ଆଜ୍ଞା,
0: ହେଲେ ବର୍ଷା ସମୟର ଗଛ କଟିଯାଇଛି,
1: ଆଜ୍ଞା,
0: ଆଉ କଦମ୍ବ ଗଛ,
1: ଆଜ୍ଞା,
0: ବର୍ଷା ସମୟର ଏକା କିଛି ନାହିଁ,
1: ଆଜ୍ଞା,
0: କିନ୍ତୁ ବଢ଼ିଆ ଜିନିଷ ସରକାର ବାହାଦୁର ଆମର ବାଣ୍ଟୁଛନ୍ ଗଛ,
1: ଆଜ୍ଞା,
0: ସବୁ ଜଗାବାର କଥା,
1: ଆଜ୍ଞା,
0: ବର୍ଷା ସମୟ ହେଲେ ଆମକେ ସେ ପୋଲେନ୍ ଆଉ ଚିନି ସିରା ଦେବା ଲାଗି ନି ପଡ଼େ,
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ, ମୁଁ ଆଉ ଗୋଟେ ପଚରାମି ବୋଲୁଥିଲି ଏଇଟା, ତ ଯେତେବେଳେ ବି ମାନେ ଆମର କାଣ ହେଉଛି, ମାଛି ମାନେ ତ ନିଜେ ଫୁଲ ଫୁଟିଲା ସମୟ ତାଙ୍କର ଖାଦ୍ୟ ନିଜେ ହିସାବରେ ପାଇଗଲେ, ଯେତେବେଳେ ଫୁଲ ନା ଫୁଟେ, ତ ଏନ୍ତା ବି ଆମର ବର୍ଷକ ଯେନ୍ 12 ଭିତରେ ଫୁଲ ନା ଫୁଟିଲା ମାସ ବି ଅଛେ, ତ ଆମେ ଯେହେତୁ ମହୁମାଛି ପାଳନ କରୁଛୁ, ତ ପାଳନ କରୁଛୁ ମହୁ ପାଇବାର ଲାଗି ପାଳନ କରୁଛୁ, ତ ସେ ଅସମିଆ ଥି ଯେନ୍ତା ଆମର ଯେନ୍ତା କଥାକେ କହିମି ବେଲେ, ମାନେ ଗାଏଟି ଗୁରସ ଦଉଥିବାର ତ ଆମେ ଗୁରସ ଧୋଉଥିବାର ତ ଖାଇବାରକେ ଦେମା, ଆଉ ଗୁରସ ନାଇଁ ଧୋଇଲା ସମିଆତି ତାହା ଯଦି ଖାଇବାରକେ ନାଇଁ ଦେମା, ବେଲେ ସେ ଆଉ କାଣ ଗୁରସ ସେକେଣ୍ଡ ଯେନ୍ ମାନେ ଆଉ ଥରେ ଯେନ୍ ଛୁଆ ଜନ୍ମ କରିକିରି ଗୁରସ ଦେବା, ତ ସେ ଦେବାକେ, ସେ ତ ଭୁକା ମରିଯିବା, ତ ହେନ୍ତା ଇ ଆମର ଯେନ୍ତା ସେମାନେ ଯେନ୍ତା ମାନେ ଆମକୁ ମହୁ ଦଉଥିବାର ତ ଆମେ ଜାନ୍ମା ଯେ ତାଙ୍କର ପେଟଟା ଭରୁଛେ, ତ ଯେତେବେଲେ ଆମକୁ ମହୁ ସେମାନେ ନାଇଁ ଦିଅନ୍, କିମ୍ବା ଆମର ଆସିଲା ଫୁଲ ଫଲ ଯେତେବେଲେ ଫଲଟା ଫଲୁଛେ, ଫୁଲ ମନେକରୁ ନେ ଆସିଲା ଫଲ ବି ଫଲ ନାଇଁ, ସେମାନେ କାଣ କି ମିଠା ଫଲ ଉପରେ ବସିକରି ସେନୁ ମହୁ ସେମାନେ ସଂଗ୍ରହ କରିକିରି ଆନବେ ବି, ତ ଖରା ମାସ ଯେତେବେଳେ ଇହାଦେ ପଡ଼ି ଆସି ପ୍ରାୟ ଫୁଲ ଫଲ ନାଇଁଥାଏ, ତ ଇ ସମୟତି ଆପଣ ସେ ମହୁମାନଙ୍କର ମହୁମାଛିମାନଙ୍କର କେନ୍ତାକରି ସେବା ଯତ୍ନ କରସନ୍ ସେଟା ଟିକେ କହୁନ୍।
0: ଆଜ୍ଞା, ଦେଖୁନ୍, ପୋଲେନ୍ଟାକେ ରୁଟି କହିସନ୍,
1: ଆଜ୍ଞା,
0: ମହୁମାଛିର,
1: ଆଜ୍ଞା,
0: ଆଉ ଆମର ମହୁକେ ତାର ପାଣି କହିଲେ ଚଲବା,
1: ଆଜ୍ଞା,
0: ମାନେ ନିହାତି ଦରକାର, ତ ବର୍ଷା ସମୟରେ ଆଜ୍ଞା ମାନେ ନିରୋଗ, ଆଉ ଗଛ ପତର ଅଭାବରୁ ଆଜ୍ଞା ମୁଇଁ ଦେଖୁଛେ ମୋର ବାକସର କଣ୍ଡିସନ ଯେ ପୋଲେନ୍ ଯେତିକି ଷ୍ଟକ୍ ହେବାର କଥା ମୁଇଁ ଯେତିକି ଆଗେ କରୁଥିଲି ବୋଲେ ଯେନ୍ ଭଳିଆ ଜମେ ଏଖେନ୍ ନେଇ ଜମବାର ଆଜ୍ଞା ବହୁତ ପରିମାଣରେ କମିଯାଇଛି,
1: ତ
0: ସେ ଦୃଷ୍ଟିରୁ ଆମର ବତେଇଛନ୍ ଯେ ଅଟା ମଇଦା ବିଭିନ୍ନ ପ୍ରକାର ଦେବ ବୋଲିକିରି, ତ ମୁଇଁ ଆଉ ଟିକେ ବଢ଼ିଆ ଡେଭଲପ୍ କରି ଭାବିଲି ଭାଇ ଏତେ ସୁନ୍ଦର ଜିନିଷଟା ସେ ଆମକେ ଦେଉଛେ, ଆଉ ଆମେ କିଲୋ ଆଜ୍ଞା ଆମର ଏଖେନ୍ 1200 କିଲୋ କରିଦେଲି,
1: ଆଜ୍ଞା,
0: ପଇସା ମୁଇଁ କମାବି, ଆଉ ଇ ମନକେ ମୁଇଁ ମଇଦା ଅଟା ଖୁଆବି ନାହିଁ, ଅନଲାଇନ୍ରେ ବି ଆଭେଲେବୁଲ୍ ମାନେ ପୋଲେନ୍ କିଣିବା ମିଳୁଛି,
1: ଆଜ୍ଞା,
0: ତାହାକେ ଆଣିକିରି ପାଣି ଟିକେ ଦେଇକିରି ମହୁ ଟିକେ ଦେଇକିରି ଯେନ୍ତା ଆମେ ଅଟା ବନଉଛୁ,
1: ଆଜ୍ଞା,
0: ସେ ଭଳିଆ ବେଶୀ ନେଲେ ଆଜ୍ଞା ତାହାକେ କଣ୍ଡିସନ ଦେଖିକିରି ଧରନ୍ 15 20 ଦିନ ତେତେଲ ମଞ୍ଜି ଭଳିଆ ଗୋଟେ ଦେଇଦେବେ,
1: ଆଜ୍ଞା,
0: ଆଉ ଆପଣ ଚିନି ସିରା,
1: ଆଜ୍ଞା,
0: ପ୍ରତ୍ୟେକ ବାକସକେ ଦେଖିକିରି ପୋଜିସନ କାଣା ଅଛି ତାକୁ ଆମର ଷ୍ଟକ୍ କରିକି ଦେବାର ଦିନ 200 ml 500 g ଚିନିରେ 300 ml ପାଣି ଦେଇକିରି ତାହାକେ ଟିକେ ଉଷୁମ କରିଦେଇକିରି ତାକୁ ପୁରା ଥଣ୍ଡା କରିଦେବା, ନେଇ ତାକୁ ଗରମ ରହିଲେ ଝାଡ଼ା ହେଇଯିବା,
1: ଆଜ୍ଞା,
0: ପୁରା ଥଣ୍ଡା ଯେତେବେଳେ ହେଇଯିବା ତା ଟ୍ରେ ମିଳୁଛି, ଯଦି ଟ୍ରେ ନି ମିଳିଲା ଗୋଟେ ଆମର ଥମ୍ପସପ୍ ଫମ୍ପସପ୍ ଆସୁଛି କାଟି ଦେଇକିରି ନଡ଼ିଆ କତା ଟିକେ ଦେଇକିରି ଦେଇଦେଲେ ସେଟା ଆଜ୍ଞା 15-20 ଆପଣ କିଛି କରିଲେ ସେମାନେ ଆରାମସେ ଭିତରେ ରହିବେ, ଖାଇବେ ପିଇବେ, ମସ୍ତ ରହିବେ, ଆଉ ବର୍ଷା ମାସେ ବି ଆଜ୍ଞା ଭିତରେ ଅଣ୍ଡା ପୁରା ଏଖେନର ଭଳିଆ ମାନେ ଭିତରେ ଥିବା,
1: ଆଜ୍ଞା,
0: ହେଲେ ଯେନ୍ଟାକି ଆମକୁ ଫାଇଦା ଦେବା ନଭେମ୍ବର ଡିସେମ୍ବରରେ ଆମେ କାଣା କରମା, ସେନ ବି ଗୋଟେ ପଇସା ଆମର ବନିଯିବା, ଯେନ୍ତା ଫୁଲ ସରୁ ହେଇଯିବା କି ଆମେ ସେଟାକି ଗୋଟେ ବକ୍ସ ତିନିଟା ବାକସ ବନିଯିବା, ହେଲେ ଆମେ ସେନୁ ବାକ୍ସ ମହୁମାଛି ବି ବିକି ପାର୍ମା।
1: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମେ ମହୁମାଛିକେ ଯତ୍ନ କେନ୍ତାକିରି କର୍ମା ବୋଲି ଆଜ୍ଞା କହିଲେ। ତ ପହିଲା ଗୋଟେ କଥା, ତ ଆଉ ଗୋଟେ କଥା ମୁଇଁ ପଚରାମି, ଯେତେବେଳେ ନୂଆ ଚାଷୀଟେ ଚାଷ କରୁଛେ, ମହୁ ଚାଷ ଆରମ୍ଭ କରୁଛେ, ତ ସେ ପହିଲା କାଣା କର୍ବା ସେଟା ଟିକେ କହୁନ୍।
0: ପହିଲା ଆଜ୍ଞା ତାକେ ତ ବକ୍ସ ଯୋଗାଡ଼ କରବାର୍ ଲାଗି ପଡ଼୍ବା,
1: ଆଜ୍ଞା।
0: ତାପରେ ମାଛି ଯୋଗାଡ଼ କରିବାର ଲାଗି ପଡ଼୍ବା,
1: ଆଜ୍ଞା।
0: ତାପରେ ସେଟା ଆଣିକି ଆଜ୍ଞା ରଖବାର ଜାଗାଟା ଏନ୍ତା ଜାଗା ହେବାର କଥା, ମାନେ ମାଛି ଖରାକେ ସହିସି ଆଜ୍ଞା,
1: ଆଜ୍ଞା।
0: ଆମେ ଖରାଜ ଚଲବା, କିନ୍ତୁ ଗରମ ବେଲେ କେନ୍ତା କୁହନ୍ତୁ, ଚାରିଆଡ଼େ ବାଉଣ୍ଡ୍ରି ଅଛି, କାନ୍ଥ ଅଛି, ସେ ଭିତରେ ରଖବାର ନେଇନ,
1: ଆଜ୍ଞା,
0: ବୁଝିଲେ କି ନି? ସେଟା ଆମକେ ମନକେ ବି ଯଦି ସେମାନେ କହିବେ ନେଲେ, ମାନେ ଆମର ଭୁବନେଶ୍ୱର ଇଆଡ଼ୁ ବି ଦଉଛନ୍ ମାଛି, ଆଉ ନିଜେ ଧରବି ବୋଲି ବି ହେବା,
1: ଆଜ୍ଞା।
0: ତ ବାକସ ବି କିଣିବା ମିଳୁଛି, ଅନଲାଇନ୍ରେ ବି ଆଭେଲେବୁଲ୍ ହେ ବାକସ,
1: ଆଜ୍ଞା,
0: ବୁଝିଲେ କି? ଖାଲି ଇଚ୍ଛା ଟିକେ ହେବାର କଥା,
1: ଆଜ୍ଞା।
0: ଆଉ ଟିକେ ମରା ଧରାକେ ନେଇ ଡରବାର କଥା,
1: ଆଜ୍ଞା।
0: ଆଉ ଯଦି ମୋ ଠାରେ କଣ୍ଟାକ୍ଟ କରିଲେ ବି ଯେନ୍ ଯଦି ସୁବିଧା ଅଛି, ଆମର ହନିଫେଡ଼ ବାଲେ ବି ମାଛି ବକ୍ସ କିଣୁଆ ଦଉଛନ୍ ଲୈକେରାର, କହିଲେ ବି ସେମାନେ ଆଣିକିରି ଘରକେ ପହଞ୍ଚେଇ ଦେବେ ବାକସ,
1: ଆଜ୍ଞା। ତ ଇନୁ ଭଲ କଥାଟେ କହିଲେ ଯେ ମାଛି ଧରଲେ ଚଲବା ବୋଲି, ତ ମାନେ ଆପଣ ମାଛି କେନ୍ତା କରି ଧରି ପାରବେ ସେଟା ଟିକେ କୁ
0: ଆମେ ନିଜେ,
1: ଆଜ୍ଞା।
0: ଆଜ୍ଞା ଦେଖୁନ୍, ଏନ୍ତା ଆମର ଗାଁ ମନ୍ତ୍ରୀ କାହା ହେସି ଯେ ଆମର ଗାଈ ଚରଉଛନ୍,
1: ଆଜ୍ଞା,
0: ଇଆଡ଼େ ସିଆଡ଼େ ଚାଷୀବାସୀ ଅଛନ୍, ତାହାକୁ ଆମେ ରିକ୍ୱେଷ୍ଟ କରୁଛୁ, ଭାଇ ଦେଖ ଟିକେ କେନ୍ କେନ୍ ଥାପ ପାଇବ ବୋଲି କହିବ, ସେ ପିଲାମାନେ ଆମକେ ଆସିକିରି କହିସନ୍,
1: ଆଜ୍ଞା।
0: ତ ଯାଇକି ସେଟା କାଣା କର୍ମୁ, କେନ୍ କଣ୍ଡିସନ୍ ଅଛି, ଏନ୍ତାକି ଘରେ ବି କରସନ୍ ଆଜ୍ଞା,
1: ଆଜ୍ଞା,
0: ଘର ମନ୍ତ୍ରୀ ବି କରସନ୍। ତ ସେଟା ଯାଇକି ବକ୍ସାକେ ଆମେ ଧରିକି ସେଠାନିକେ ଯିସୁଁ, ଗୋଟେ ଧୂଆଁ ଦିଆ ଯନ୍ତ୍ର ଦରକାର, ସେ ତାକେ ଧୂଆଁ ଟିକେ ମାରିଦେଲେ ସେମାନେ ନେଇ ମାରନ୍ତୁ ଲୋକମାନଙ୍କୁ,
1: ଆଜ୍ଞା।
0: ଆଉ ତାର ପରେ ଗୋଟେ ଗୋଟେ କାଟିକି ଆଣିକି ସେ ଭିତରେ କଦେଲ ପଟୁଆରେ ବ୍ରୁଡ଼ ଚାମ୍ବର ଜରୁରୀ ଫ୍ରେମ୍ ଅଛି, ସେ ଭିତରେ ବାନ୍ଧି ଦିଆହେବା,
1: ଆଜ୍ଞା।
0: ଆଉ ତାପରେ ସେଟାକେ ରଖି ଦିଆହେବା ଭିତରେ, ତାର ଉପରେ ଗୋଟେ ଗମଛା ଖାପିକିରି ସେଟା ପାଖାପାଖି ନେଇକିରି, ତାପରେ ସେ ମାଛି ମାନଙ୍କ ହାତ ଅଟୋମେଟିକ୍ ଗୋଲ ହେଇଯାଇଥିବେ,
1: ଆଜ୍ଞା।
0: ହେଲେ କାଁ ସେ ଧରବାର ବି ତାର ଟାଇମ୍ ଅଛି, ମାନେ ଜାନୁଆରୀ ଠାରୁ ଏପ୍ରିଲ ମେ ଯାକ ଧରବେ, ଇଆଡ଼େ ଗରମ ହେଇଯାଉଛି, ମାନେ ଭେଲାନି ଧରନ୍ ଚପରିକି ରହିଯିବେ ଗରମ ଲାଗି, ସେ ଭିତରେ ମାନେ ଧରବେ ମାଛିଟା, ଆଉ ସେଟା ଆଣି ଆଣି ଭିତରେ ଭରିଦେବେ, ରାନୀ ଯେନ୍ତା ପଲେଇ ଆସବା ଭିତରକେ, ମାଛି ମାନେ ଅଟୋମେଟିକ୍ ସବୁ ଆସିକି ଭିତରକେ ଢୁକିଯିବେ, ବୁଝିଲେ? ସେପରେ ଯେତେବେଳେ ବେଲ ଉଡ଼ିଯିବା, ତାହାକେ କଭର ଦେଇଦେବେ, ତାର ଉପରେ ଢାକନ ଦେଇ ଦେଇକିରି ନେଇ ଆସିବେ ଘରକେ, ଆଉ ସେ ଯେନ୍ ଜାଗାରେ ଆପଣ ଏ କରିଥିବେ ସେ ଜାଗାରେ ତାକେ ଥୋଇଦେବେ, ଆଉ ସବୁ ଖୋଲା ଖୋଲି କରିଦେବେ, ତାହାକେ ସେମାନେ ଲାଗ୍ବେନି, ତିନ ଦିନ ତକ ଥିବା, ଖାଲି ଲକ୍ଷ୍ୟ କରିବେ ଯେ ପରା ଗାନୁଛି କି ନାହିଁ, ଯଦି ପରା ଗାନି ଆସିଲା ବେଲେ ଆଉ ଚିନ୍ତା କରବାର ନାହିଁ, ତାପରେ ତିନ ଦିନ ପରେ ତାକେ ଖୋଲିବେ, ହେଲେ ଆନବାର ଭିତରେ କାହିଁସି କୋଦେଲ ପଟୁଆ ଥି ବାନ୍ଧିଥିବ, ତ ଅଟୋମେଟିକ୍ ସେ ସବୁ ଛିଡ଼ି ଯାଇଥିବା କି କେନ୍ଟା ପୋଡ଼ି ଯାଇଥିବା, ହେଲେ ଆମେ ଆରାମସେ ତାକେ ଖୋଲି ଖୋଲି ସେଟ୍ କରିକି ବାନ୍ଧିଦେମା, ମାଛି ଅଟୋମେଟିକ୍ ତାଙ୍କର ରହିଗଲେ,
1: ଆଜ୍ଞା। ତ ଇନୁ ଆଉ ଗୋଟେ ଆମର ଚାଷୀ ଭାଇମାନେ ଟିକେ ମାନେ ଯେନ୍ତାକି ତାଙ୍କର ଭିତରେ ମାନେ ପ୍ରଶ୍ନଟା ଆସୁଥିବା ଯେ ମାଇ ରାଣୀ ମାଛି ଯେନ୍ଟା କହୁଛୁ ଆମେ, ରାଣୀ ମହୁ ମାଛି ଯେନ୍ଟା କହୁଛୁ, ତ ଯେନ୍ଟାକି ମାଇଆ, ତ ସେଟାକି ଆପଣ କେନ୍ତାକରି ଚିହ୍ନସନ୍ ସେଟା ଟିକେ
0: ଦେଖବାର ଲାଗି ଆଜ୍ଞା, ସେ ଟିକେ ବଡ଼େ ତମ୍ବାଲିଆ କଲର୍ ଥିସି,
1: ଆଜ୍ଞା।
0: ତ ତାକେ ରାଣୀ ମାଛି କହିବାର ଖାସ କାରଣ ଅଛି,
1: ଆଜ୍ଞା,
0: ଯେନ୍ତା ତାର ରାଜା ନିନ ତଥାପି ସେ ରାଣୀ ହେ,
1: ଆଜ୍ଞା।
0: କାଁ କରି ଆଜ୍ଞା ସ୍ପେଶାଲ ତାହାକେ ସେମାନେ ଟ୍ରିଟମେଣ୍ଟ କରସନ୍,
1: ଆଜ୍ଞା,
0: ନର୍ସ ମାଛିଛନ୍, ସେ ଯେତେବେଳେ ଅଣ୍ଡା ଦେବା ତାକେ ସେ ନିଖାଏ, ତାକେ ଆଣିକି ରୋଏଲ ଜେଲି ତାର ମୁହଁ ଏନ୍ତା ଗୁଞ୍ଜି ଦେବେ,
1: ଆଜ୍ଞା,
0: ତାକେ ପୁରା ମାନେ ନି ଦେଖିଲେ ସେମାନେ ଆଜ୍ଞା ଜୀବନ ତାଙ୍କର ସେମାନେ ହାରିଦେବେ, ରଖନ୍ତୁନି ସେମାନେ,
1: ଆଜ୍ଞା।
0: ଦେଖବାର ଲାଗି ସେ ବଡ଼ ବି ଦେଖବାର ଲାଗି ଅତି ସୁନ୍ଦର, ତାର ସେଥିରେ ସେ ସବୁଠାରେ ରାଣୀ ଭାବରେ ପରିଚିତ ଆଏ,
1: ଆଜ୍ଞା। ତ ଯାହା ହଉ ଆପଣ ଆମର ବୈଠକିକି ଆସିଲେ, ଆଉ ଏଇ ଯେନ୍ ମହୁ ଚାଷ ଯେନ୍ ମାନେ ଠିକ୍ ସ୍ୱତନ୍ତ୍ର ହିସାବରେ ଚାଷୀ ହିସାବରେ ଚାଷ କରୁଛନ୍, ଆଉ ଆପଣ ଗୋଟେ ତାମାନେ ମହୁ ଚାଷ ତି ଏତିକି ଆଗ୍କେ ଯାଇଛନ୍, ତ ସେ ବାବଦରେ ଆମର ଚାଷୀ ଭାଇ ବହିନମାନଙ୍କୁ ଏତିକି କଥା କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ଆଜ୍ଞା, ଜୁହାର,
0: ଆଜ୍ଞା, ନମସ୍କାର।
2: ଶୁଣିଲୁ?
3: ହଁ ପରେ ଦାଦା,
2: ହେଟା କହୁଥିଲି ତତେ, ଚାଷ ଆମେ ଭିନ୍ନ ଭିନ୍ନ ରକମ ପ୍ରଖୁରି ପର୍ବ, ଯେନ୍ ମହୁ ଚାଷ କହିଲେ କେଡ଼େ ସୁନ୍ଦର ଆଜ୍ଞା କରୁଛନ୍, କେତେଟେ ବାକସ କରୁଛନ୍, ତାପରେ ବୋଲେ ଭଲ ଦୁଇ ପଇସା କମାନି ବି କରୁଛନ୍, ତ ଆମେ ବି ଚାହିଁଲେ ଏଇଟା ମାନେ ଜାଗାନ କରିପାରମା। ଶୁଣ ତ, ଚାଷବାସ ଟିକେ ଦେଖମା, ଗୀତ ପଦେ ଶୁଣା ତ,
3: ଗୀତ ପଦେ ଶୁଣବ ତ, ବୋଧେ ବଢ଼ିଆ ଗୀତ ଆଇଛନ୍ ଦାଦା। ଇ ଗୀତକେ ଗାଇଛନ୍ ରାଜକୁମାର ଜାଲ, ଆଉ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର।
2: ଶୁଣୁଛୁ ନା?
3: ହଁ।

0: କୃଷି ସଂସାର ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଲୋକ ଆତ୍ମନିର୍ଭର

0: ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ରାଜା ରଥ ଏବଂ ସଂଯୁକ୍ତ କୁମାରୀ ଜେନା। ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକି। ସଙ୍ଗୀତ ନିର୍ଦ୍ଦେଶନା ପ୍ରଗଳ୍ଭା ମହାନ୍ତି। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଲୋଚନା ଜୀବନ ଓ ଯୋଗ, କହିଛନ୍ତି ସତ୍ୟନାରାୟଣ ଠାକୁର।
1: ସ୍ରଷ୍ଟାଙ୍କ ଏ ସୃଷ୍ଟିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଜୀବନ। ଜୀବନ ଯଦିଓ ସବୁ ଜୀବଙ୍କ ପାଇଁ ସମାନ, ମଣିଷ ଜୀବନର ସୌନ୍ଦର୍ଯ୍ୟତା ଓ ମାଧୁର୍ଯ୍ୟତା ସବୁଠାରୁ ବେଶୀ। ଏ ସୁନ୍ଦର ସୃଷ୍ଟିକୁ ଉପଭୋଗ କରିବା, ବୁଝିବା ପାଇଁ ଜୀବନ ମୁଖ୍ୟ ଆଧାର ଅଟେ। ଜୀବନକୁ ଯଦି ସରସ ସୁନ୍ଦର ସାର୍ଥକ କରିବା, ତେବେ ସ୍ରଷ୍ଟାଙ୍କ ମନୋହର ରଚନାକୁ ବୁଝିପାରିବା। ହେଲେ ଜୀବନ ପାଇବା ଯେତେ ସହଜ, ତାକୁ ସତ୍ ମାର୍ଗରେ ପରିଚାଳିତ କରି ସାର୍ଥକ କରିବା ତାଠାରୁ ଅଧିକ କଷ୍ଟକର। ଜୀବନକୁ ଯଦି ମଣିଷ ଜୀର୍ଣ୍ଣ ଜାଣିଲା, ତେବେ ମୁହୂର୍ତ୍ତ ମୁହୂର୍ତ୍ତ ଦୁଃଖ କ୍ଲେଶରେ ସମୟ ବିତାଇବ। ସମୟ ମାନେ ତ ଜୀବନ, ଆଉ ଜୀବନ ମାନେ ବର୍ତ୍ତମାନ। ମଣିଷ ଯଦି ଜୀବନ ଜିଇଁବାର ଜାଣିନାହିଁ, ତା'ର ମୁହୂର୍ତ୍ତ ମୁହୂର୍ତ୍ତ ନଷ୍ଟ ହେବାକୁ ଲାଗିବ, ଆଉ ଏହା ତା'ର ଜୀବନକୁ ବୃଥା କରିଦେବ। ଅତେବ ମଣିଷ ଏହା ଜାଣି ରଖିବା ଉଚିତ ଯେ କୌଣସି ଉପାୟରେ ଦୁର୍ଲଭ ଜୀବନକୁ ସାକାର କରିବାର ଅଛି, ପୂର୍ଣ୍ଣତାର ଅନୁଭବରେ ପରମାନନ୍ଦ ସୁଖ ଲାଭ କରିବାର ଅଛି। ଏଥିପାଇଁ ଯଥାଶୀଘ୍ର କୌଣସି ଶ୍ରେଷ୍ଠ ମାର୍ଗ ଗ୍ରହଣ କରିବାକୁ ପଡ଼ିବ। ଜୀବନକୁ ସଫଳ କରିବାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଯୋଗ ମାର୍ଗ। ଯୋଗମ୍ ଶରଣମ୍ ଗଚ୍ଛାମି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ମୁହୂର୍ତ୍ତ ମୁହୂର୍ତ୍ତ ତାରି ପ୍ରଦତ୍ତ ମାର୍ଗରେ ଆଗେଇ ଗଲେ ଜୀବନର ସାର୍ଥକତା ଅନୁଭବ କରିପାରିବା। ଯୋଗ ଜୀବନ ପାଇଁ ଏକ ଉତ୍କୃଷ୍ଟ, ସମୁନ୍ନତ, ପ୍ରଭାବଶାଳୀ ମାର୍ଗ ଅଟେ। ସମସ୍ତ ଯୋଗଶାସ୍ତ୍ର ଏକମତରେ ଏହାର ବାସ୍ତବିକତାକୁ ସ୍ୱୀକାର କରନ୍ତି। ଗରୁଡ଼ ପୁରାଣରେ କୁହାଯାଇଛି, ଭବତାପେନ ତପ୍ତାନାନ୍ଦ ଯୋଗ ହି ପରମ ଔଷଧମ୍। ଅର୍ଥାତ୍ ବିଭିନ୍ନ ପ୍ରକାରର ସାଂସାରିକ କଷ୍ଟ ଦୁଃଖ ଗ୍ରାସିତ ଲୋକଙ୍କ ପାଇଁ ଯୋଗ ହିଁ ଏକମାତ୍ର ପରମ ଔଷଧ ଅଟେ। ଯୋଗ ସାଧନା ଦ୍ୱାରା ମଣିଷ ଚେତନାର ଉଚ୍ଚ ସ୍ତରକୁ ପହଞ୍ଚି ପାରିଥାଏ। ତାକୁ ପଶୁରୁ ମଣିଷ, ମଣିଷରୁ ଦେବତ୍ୱ ଆଡ଼କୁ ଯୋଗ ନେଇଯାଇଥାଏ। ଦୈନନ୍ଦିନ ଜୀବନ ପାଇଁ ଯେଉଁ ବ୍ୟକ୍ତି, ପରିବାର, ସମାଜର ସଂସ୍ପର୍ଶରେ ସଦାସର୍ବଦା ଆସିଥାଏ, ସେହି ଆଧାରଗୁଡ଼ିକୁ ମଧ୍ୟ ଯୋଗ ମାଧ୍ୟମରେ ଉଜାଗର କରାଯାଇପାରିବ। ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଦୃଷ୍ଟିକୋଣ ଯୋଗର ମହତ୍ତ୍ୱକୁ ଆଲୋଚନା କଲେ ଆମେ ବୁଝିପାରିବା ଜୀବନ କିପରି ଏହାଦ୍ୱାରା ସାକାର ରୂପ ନେଇଥାଏ। ବ୍ୟକ୍ତିଗତ ଜୀବନରେ ଯୋଗର ମହତ୍ତ୍ୱ। ମଣିଷ ଭାବରେ ଜନ୍ମ ନେବା ସଂସାରରେ ସର୍ବଶ୍ରେଷ୍ଠ ଉପଲବ୍ଧି ଅଟେ। ଜୀବନଟିଏ ବ୍ୟକ୍ତିର ରୂପ ନିଏ। ବ୍ୟକ୍ତି ବଞ୍ଚିବା ପାଇଁ ସୁସ୍ଥ ଶରୀର, ସୁସ୍ଥ ମନ, ସୁସ୍ଥ ଭାବନାର ଆବଶ୍ୟକତା ରହିଛି। ଏହାଦ୍ୱାରା ବ୍ୟକ୍ତି ଆଧ୍ୟାତ୍ମିକତାକୁ ଲାଭ କରିଥାଏ। ତେବେ ସୁସ୍ଥ ଶରୀର, ମନ, ଭାବନା ଗଠନ କରିବା ଦିଗରେ ଯିଏ ସହାୟକ ହୁଏ ତାହା ହେଉଛି ଯୋଗ। ମଣିଷ ସୁସ୍ଥ ନ ରହିଲେ ତା'ର ଜୀବନରେ ଉନ୍ନତି, ପ୍ରଗତି, ସମୃଦ୍ଧି ସମ୍ଭବ ନୁହେଁ। ସୁସ୍ଥ ରହିବା ପାଇଁ ନିୟମିତ ଯୋଗ ସାଧନା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ ଅଟେ। ନିରଳସ ଯୋଗ ସାଧନା ମାଧ୍ୟମରେ ଜଣେ ବ୍ୟକ୍ତି ସୁସ୍ଥ ଶରୀରର ଅଧିକାରୀ ହୋଇପାରିଥାଏ। ଏହାର ଫଳସ୍ୱରୂପ ଶରୀରରେ ହାଲୁକା ଭାବ, କାର୍ଯ୍ୟ କରିବାର କ୍ଷମତା, ସ୍ଥିରତା, ଦୁଃଖ କଷ୍ଟ ସହିବାର କ୍ଷମତା ବୃଦ୍ଧି ପାଇ ଶାରୀରିକ ଦୋଷ ଦୁର୍ବଳତା ଦୂର ହୋଇଥାଏ। ଏହି କାରଣ ଯୋଗୁଁ ମୁନି ଋଷିମାନେ ସମ୍ପୂର୍ଣ୍ଣ ରୂପେ

ଯୌବନ ସମ୍ପନ୍ନ ତଥା ଦୀର୍ଘଜୀବୀ ହେଉଥିଲେ। ଯୋଗ ମଣିଷକୁ କେବଳ ଶାରୀରିକ ସ୍ତରରେ ଦୃଢ଼ତା ପ୍ରଦାନ କରେ ତାହା ନୁହେଁ, ମାନସିକ ରୂପରେ ବି ସମୁନ୍ନତ ଏବଂ ସୁଦୃଢ଼ ରଖିବାରେ ସହାୟକ ହୁଏ। ଆଜିର ପରିସ୍ଥିତିରେ ଆମେ ଯଦି ଜୀବନକୁ ଅନୁଧ୍ୟାନ କରିବା, ତେବେ ବିକାରଯୁକ୍ତ ତଥା ଜଞ୍ଜାଳମୟ ପାଇବା। ବିଭିନ୍ନ ପ୍ରକାର ମନୋବିକାର ଯୋଗୁଁ ଜୀବନ ଅହରହ ଦୁର୍ବିସହ ମନେ ହେଉଛି। ଏଥିରେ ନା ଆନନ୍ଦ ଅଛି, ନା ସାର୍ଥକତାର ଅନୁଭବ। କେବଳ ବାଧ୍ୟ ହୋଇ ବଞ୍ଚିଯିବାର ପ୍ରବଞ୍ଚନ ବ୍ୟତୀତ ଅଧିକ କିଛି ଜୀବନରେ ନାହିଁ କହିଲେ ଚଳେ। ମଣିଷର ମନୋଦଶାରେ ସୁସ୍ଥତା ନଥିବାରୁ ଯେତେ ଧନ ଉପାର୍ଜନ କଲେ ବି, ଯେତେ ସୁନାମ ଲାଭ କଲେ ବି, ଯେତେ ଲୋକ ଅର୍ଜନ କଲେ ବି, ଅସମ୍ପୂର୍ଣ୍ଣତାର ଭାବ ସମଗ୍ର ସତ୍ତାକୁ ଗ୍ରାସ କରୁଛି। ଏହାର ଉତ୍ତର ଖୋଜିଲେ ଦେଖାଯାଉଛି, ଆମେ ଜୀବନ ଜୀବିବାର କଳା ଶିଖିନଥିବାରୁ ଏପରି ହେଉଛି। ସଦାସର୍ବଦା ଆତ୍ମା ଅତୃପ୍ତ ରହୁଛି। ଆତ୍ମସନ୍ତୋଷ ଲାଭ ପାଇଁ ମାନସିକ ସୁସ୍ଥତାର ଅପରିହାର୍ଯ୍ୟତାକୁ ଯୋଗ ହିଁ ପୂରଣ କରିଥାଏ। ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଯୋଗ ନିଦ୍ରା ମାଧ୍ୟମରେ ମଣିଷ ମାନସିକ ସ୍ତରରେ ସୁସ୍ଥ ରହିପାରେ। ଚିନ୍ତା, ଅବସାଦ, କୁଣ୍ଠା ଆଦି ମାନସିକ ବିକୃତି ଅହରହ ଆମ ଜୀବନକୁ ରସହୀନ, ସୁଖହୀନ କରିଥାଏ। ଫଳରେ ଜୀବନରେ ନକାରାତ୍ମକ ଭାବନାର ପରିପ୍ରକାଶ ଘଟେ। କହିବାର ଆବଶ୍ୟକତା ନାହିଁ ଯେ ନକାରାତ୍ମକ ଭାବନା ପ୍ରଗତିର ପରିପନ୍ଥୀ ଅଟେ। ମଣିଷ ଏହାଦ୍ୱାରା ଗ୍ରାସିତ ହୋଇ ନିମ୍ନଗାମୀ ହୋଇଥାଏ, ସଫଳତା ସ୍ଥାନରେ ବିଫଳତା ଲାଭ କରେ। ମଣିଷର ସହନଶୀଳତା, ପ୍ରତିରୋଧ କ୍ଷମତା, ଅନ୍ତର୍ମୁଖତା ଦୁର୍ବଳ ହୋଇଯାଏ। ଏ ପରିସ୍ଥିତି ନ ଉପୁଜିବା ପାଇଁ ତଥା ଉପୁଜିଲେ ସେଥିରୁ ମୁକ୍ତି ଲାଭ ପାଇଁ ଯୋଗର ସହାୟତା ଏକାନ୍ତ ଅପରିହାର୍ଯ୍ୟ। ନିୟମିତ ଶୃଙ୍ଖଳିତ ଭାବରେ ଯୋଗ ସାଧନରେ ବ୍ରତି ହେଲେ ସକଳ ମାନସିକ ଅବସାଦ ଦୂରୀଭୂତ ହୋଇଥାଏ। ସ୍ମୃତିଶକ୍ତି, ବୋଧକ୍ଷମତା, ତର୍କକ୍ଷମତା, ଗ୍ରହଣଶୀଳତା, କଳ୍ପନାଶୀଳତା ଆଦିର ବିକାଶ ହୋଇଥାଏ। ବ୍ୟକ୍ତିର ଜୀବନରେ ଭାବନାର ମହତ୍ତ୍ୱ ରହିଛି। ଭାବନା ଯୋଗୁଁ ମଣିଷ ସମ୍ପର୍କ କ୍ଷେତ୍ରରେ ସୁଦୃଢ଼ତା ସ୍ଥାପନ କରିଥାଏ। ମାତା, ପିତା, ଗୁରୁଜନଙ୍କୁ ଈଶ୍ୱର ଭାବି ସେମାନଙ୍କ ଦ୍ୱାରା ପରିଚାଳିତ ହେବାର ଭାବନା, ଏ ଜୀବନ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ପ୍ରସାଦ, ଏହାର ମୂଲ୍ୟ ବୁଝି ଏହା ସାର୍ଥକ କରିବାର ମାନସିକତା, ସକଳ ଜଗତ ଈଶ୍ୱରଙ୍କ ସୃଷ୍ଟି ତେଣୁ ସମସ୍ତଙ୍କ ପ୍ରତି ସମଭାବାପନ୍ନ ହେବାର ଭାବନା ଆମକୁ ସଂସାର ସହିତ ଯୋଡ଼ିଥାଏ, ଈଶ୍ୱର ସହିତ ଏକାକାର କରିବାର ସୁଯୋଗ ସୃଷ୍ଟି କରିଥାଏ। ଅତେ ଭାବନାତ୍ମକ କ୍ଷେତ୍ରରେ କୌଣସି ଆଘାତ ଲାଗିଲେ ଜୀବନ ଦୁର୍ବିସହ ହୋଇପଡ଼େ। ଏଥିରୁ ଯଦି ଜଣେ ବଞ୍ଚିବାକୁ ଚାହୁଁଛି, ଯୋଗ ତା ପାଇଁ ସହାୟକ ହୋଇପାରେ। ଯୋଗ ସାଧନା ମନକୁ ନିର୍ମଳ କରିଥାଏ, ମାନସିକ ବ୍ୟାଧି ଦୂର କରିଥାଏ, ଅନ୍ତର ଭିତରୁ ଅପୂର୍ବ ଆନନ୍ଦର ଅନୁଭବ କରାଇଥାଏ। ଭାବ ସମ୍ବେଦନା ସମ୍ପନ୍ନ ହେବା ପାଇଁ ଯୋଗାଶ୍ରିତ ହେବା ଉଚିତ। ଆଜିର ଆଧୁନିକ ପରିବେଶରେ ମଣିଷ ମଧ୍ୟରେ ବଢ଼ୁଥିବା ନିଷ୍ଠୁରତା, ନିର୍ଦ୍ଦୟତା, ସ୍ୱାର୍ଥପରତା, ଦୟାହୀନତା, କଠୋରତା ଆଦି ସମ୍ବେଦନଶୀଳ ପ୍ରବୃତ୍ତିର ଏକମାତ୍ର ନିଦାନ ହେଉଛି ଯୋଗ। ମନୁଷ୍ୟ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି। ଯୋଗ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେଲେ ଏହି ଲକ୍ଷ୍ୟ ପ୍ରାପ୍ତି ହୋଇପାରେ। ସାଧାରଣତଃ ମଣିଷର ଚିତ୍ତରେ ଯେପରି ସଂସ୍କାର ସଂଗୃହୀତ ହୋଇ ରହେ ତାହା ସେହିପରି ମନ ନିର୍ମାଣ କରେ। ମଣିଷ ମନ ଦ୍ୱାରା ପରିଚାଳିତ ହୋଇଥାଏ, ଯେପରି ସଂସ୍କାର ମିଳେ ମନର ଅବସ୍ଥା ସେହିପରି ହୋଇଯାଏ, ଆଉ ସେହି ଅନୁସାରେ ବ୍ୟକ୍ତିର ପରିଚୟ ସୃଷ୍ଟି ହୁଏ। ଆଧ୍ୟାତ୍ମିକ ଭାବଧାରାହୀନ ବ୍ୟକ୍ତିକୁ ପୂର୍ଣ୍ଣ ବ୍ୟକ୍ତିତ୍ୱ କୁହାଯାଇପାରିବ ନାହିଁ। ନିଜ ବ୍ୟକ୍ତିତ୍ୱରେ ଆଧ୍ୟାତ୍ମିକତାର ସମ୍ମିଶ୍ରଣ ପାଇଁ ପୁରୁଷାର୍ଥ କରିବାର ଆବଶ୍ୟକତା ରହିଛି। ଯୋଗ ପ୍ରଦତ୍ତ ମାର୍ଗରେ ପୁରୁଷାର୍ଥ କଲେ ପ୍ରକୃତ ଆଧ୍ୟାତ୍ମିକତାକୁ ଜୀବନରେ ଅନୁଭବ କରିହେବ। ସେବା, ଭକ୍ତି, କର୍ମ, ଜ୍ଞାନ ମାଧ୍ୟମରେ ଆଧ୍ୟାତ୍ମ ଜୀବନର ସୁଖ ଅନୁଭବ କରିହୁଏ। ଯୋଗ ମାଧ୍ୟମରେ ସମ୍ବେଦନଶୀଳତା ବୃଦ୍ଧି ପାଇଲେ ଉପରୋକ୍ତ କର୍ମ କରିବାର ପ୍ରବୃତ୍ତି ବୃଦ୍ଧି ପାଇଥାଏ। ପାରିବାରିକ ମହତ୍ତ୍ୱ। ପରିବାର ବିନା ବ୍ୟକ୍ତିର ବିକାଶ ସମ୍ଭବ ନୁହେଁ। ପରିବାର ଏପରି ଏକ ମାଧ୍ୟମ ଯାହା ଜରିଆରେ ମଣିଷ ନିଜକୁ ନିର୍ମାଣ କରିଥାଏ ତଥା ନିଜର ସଫଳତାକୁ ନେଇ ସାର୍ଥକ ଅନୁଭବ କରିଥାଏ। ତେବେ ପରିବାର ମଧ୍ୟରେ ଯଦି ସଦ୍ଭାବପୂର୍ଣ୍ଣ ବାତାବରଣ ନାହିଁ, ଉଦାର ମନୋଭାବର ଅଭାବ ରହିଛି, ବ୍ୟକ୍ତିକୁ ବୁଝିବାର ସ୍ପୃହା ନାହିଁ, ତେବେ ବ୍ୟକ୍ତି ପରିବାରରେ ରହି ବି ଏକାଏକା ଅନୁଭବ କରେ, ଅଣନିଶ୍ୱାସୀ ହୋଇ ପଡ଼େ। ଏକ ଅଜବ ପ୍ରକାର ଶୂନ୍ୟତାର ପ୍ରଭାବରେ ନିରାଶାର ବାଦଲ ତା ଜୀବନକୁ କବଳିତ କରି ପକାଏ। ଆମର ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଗୃହସ୍ଥାଶ୍ରମ ଜୀବନର ଏକ ଅଭିନ୍ନ ଅଙ୍ଗ ଅଟେ। ଯୋଗରେ ଉଲ୍ଲେଖ କରାଯାଇଥିବା ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ, ଈଶ୍ୱର ପ୍ରାଣିଧାନ, ଅପରିଗ୍ରହ, ଅହିଂସା,
ସତ୍

0: ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଆଦି ଯୌଗିକ ସାଧନ ପାରିବାରିକ ବାତାବରଣକୁ ସୁସଂସ୍କାରିତ ଆଉ ସମୃଦ୍ଧ କରିଥାଏ। ଯୌଗିକ ଦୃଷ୍ଟିକୋଣ, ଯୌଗିକ ଚର୍ଚ୍ଚା ଆଦି ପରିବାରରେ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ। ଏପରି ପରିବେଶରେ ହିଁ ବ୍ୟକ୍ତିତ୍ୱର ବିକାଶ ହୋଇପାରେ, ମଣିଷ ବିକାଶ ମାର୍ଗରେ ଆଗେଇ ପାରେ, ଜୀବନକୁ ସାକାର କରିପାରେ। ସାମାଜିକ ମହତ୍ତ୍ୱ, ବ୍ୟକ୍ତି ନିଜକୁ ସମାଜ ବିନା କଦାପି ସମ୍ପୂର୍ଣ୍ଣ କରିପାରିବ ନାହିଁ। ସେ ସମାଜରେ ଜନ୍ମ ନେଇ ତାଦ୍ୱାରା ତା ପାଇଁ ହିଁ ବଞ୍ଚିଥାଏ। କୌଣସି ଜୀବନ ସମାଜକୁ ଭିନ୍ନ କରି ତିଳେ ମାତ୍ର ଆଗେଇ ପାରେ ନା। ସମାଜ ଓ ବ୍ୟକ୍ତି ପରସ୍ପର ପରିପୂରକ। ସାମାଜିକ ଗତିବିଧି ଦ୍ୱାରା ବ୍ୟକ୍ତିର ଶାରୀରିକ, ମାନସିକ ଉଭୟ ପକ୍ଷ ପ୍ରଭାବିତ ହୋଇଥାଏ, ଫଳରେ ବ୍ୟକ୍ତିକୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏପରି ଅବସ୍ଥା ଯୋଗାଭ୍ୟାସ ମାଧ୍ୟମରେ ମଣିଷ ବ୍ୟକ୍ତିତ୍ୱରେ ବିଭିନ୍ନ କ୍ଷମତାର ବିକାଶ କରିପାରେ। ସମାଜରେ ହିଂସା, ଆତଙ୍କ, ଅବିଶ୍ୱାସ, ଭ୍ରଷ୍ଟାଚାର ପ୍ରଭୃତି କାରଣରୁ ବ୍ୟକ୍ତିତ୍ୱର ବିକାଶରେ ତଥା ସମାଜର ଉତ୍ଥାନରେ ବାଧା ସୃଷ୍ଟି ହୁଏ। କର୍ମଯୋଗ, ହଠଯୋଗ, ଯମ ନିୟମ, ଭକ୍ତିଯୋଗ, ଜ୍ଞାନଯୋଗ, ମନ୍ତ୍ରଯୋଗ ଆଦି ସମାଜର ଉତ୍ଥାନ ତଥା ଏହାକୁ ପରିଷ୍କୃତ କରିବାରେ ସହାୟକ ହୋଇଥାଏ। ଯୋଗର ସାର ସନ୍ଦେଶ ହେଉଛି, ମୋର ନୁହେଁ ଆପଣଙ୍କର। ଏହା ହିଁ ସାମାଜିକ ବିକାଶର ମୂଳମନ୍ତ୍ର। ନୈତିକ ମହତ୍ତ୍ୱ, ନୀତି ଓ ନୈତିକତା ମଣିଷ ଚରିତ୍ରର ଉଜ୍ଜ୍ୱଳତମ ଦିଗ ଅଟେ। ମଣିଷ ଜୀବନର ସାମଗ୍ରିକ ବ୍ୟକ୍ତିତ୍ୱ ତା'ର ଚରିତ୍ର ଉପରେ ନିର୍ଭର କରେ। ଯାହାର ଜୀବନରେ ନୈତିକତାର କୌଣସି ମୂଲ୍ୟ ନାହିଁ, ତାକୁ ଚରିତ୍ରବାନ ଶ୍ରେଣୀରେ ରଖିବା ଅସମୀଚୀନ। ଯୋଗ ବ୍ୟକ୍ତି ମଧ୍ୟରେ ଥିବା ନୈତିକ ଏବଂ ଚାରିତ୍ରିକ ମୂଲ୍ୟର ଆରୋପଣ କରିଥାଏ। ଯୋଗର ସୋପାନ, ଯମ ନିୟମ ଆମକୁ ନିଜ ସହିତ ତଥା ଅନ୍ୟ ସହିତ ସନ୍ତୁଳିତ ବ୍ୟବହାର କରିବାର ଶିକ୍ଷା ଦେଇଥାଏ। ଯିଏ ସତ୍ୟ, ଅହିଂସା, ଅପରିଗ୍ରହର ଅଭ୍ୟାସ କରେ, ସେ ଚରିତ୍ରହୀନ, ମର୍ଯ୍ୟାଦାହୀନ ହୋଇନପାରେ। ଯୋଗ ସାଧନାର ଆଧାରଶିଳା ହିଁ ଯୋଗ ଉପରେ ପ୍ରତିଷ୍ଠିତ। ଆଜିର ଭୌତିକବାଦୀ ଯୁଗରେ ଅନୈତିକତା, ଚରିତ୍ରହୀନତା, ଅନୁଶାସନହୀନତା ଭଳି ପଶୁ ପ୍ରବୃତ୍ତି ସର୍ବତ୍ର ମୁଣ୍ଡ ଟେକିଛି। ଏପରି ପରିସ୍ଥିତିରେ ଯୋଗ ହିଁ ସମାଧାନର ପନ୍ଥା ଅଟେ। ଆଜିର ଶିକ୍ଷା ନୈତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଏ ନାହିଁ। ଏହାଫଳରେ ଶିଶୁ ମନରେ ସୁସଂସ୍କାର, ଶିଷ୍ଟତା, ସଭ୍ୟତା, ମାନବିକତା ଭଳି ନୈତିକ ମୂଲ୍ୟର ବିକାଶ ଘଟୁନାହିଁ। ଜୀବନକୁ ସ୍ୱୟଂ ସମ୍ପୂର୍ଣ୍ଣ କରି ଗଢ଼ି ତୋଳିବାକୁ ହେଲେ ଯୋଗ ଆଶ୍ରୟ ନେବାକୁ ପଡ଼ିବ। ଆଜି ସମାଜରେ ଯେଉଁ ଅନୀତି, ଅନାଚାର ବୃଦ୍ଧି ପାଇଛି, ତାହା ପଛରେ ଚାରିତ୍ରିକ ଦୁର୍ବଳତା ମୁଖ୍ୟ କାରଣ ସାଜିଛି। ଏଥିରୁ ଜୀବନମାନଙ୍କୁ ସୁରକ୍ଷା ଦେବା ପାଇଁ ଯୋଗର ସହଯୋଗ ଲୋଡ଼ା। ଆର୍ଥିକ ମହତ୍ତ୍ୱ, ଅର୍ଥନୀତି ଓ ସମୃଦ୍ଧି ପରସ୍ପର ପରିପୂରକ। ଯେତେବେଳେ ସମୃଦ୍ଧିର କଥା ଉଠେ, ଅର୍ଥନୀତିର କଥା ବି ଉଠିଥାଏ। ବ୍ୟକ୍ତି ହେଉ କି ରାଷ୍ଟ୍ର, ପ୍ରତ୍ୟେକକୁ ସମୃଦ୍ଧି ହାସଲ ପାଇଁ କାର୍ଯ୍ୟ କରିବାକୁ ପଡ଼େ। ସାଧାରଣ ଭାବରେ ଦେଖିବାକୁ ଗଲେ ଆର୍ଥିକ ସମୃଦ୍ଧ ହିଁ ବିକାଶର ମାପକାଠି ବୋଲି ଗ୍ରହଣ କରାଯାଏ। ବିଭିନ୍ନ ଉପାୟରେ ମଣିଷ ତଥା ରାଷ୍ଟ୍ର ଏହି ସମୃଦ୍ଧି ହାସଲ କରିପାରେ ହୋଇପାରେ। ଏଥିରେ ନୀତିହୀନତା, ଅସାଧୁତାକୁ ବି ସାମିଲ କରାଯାଇପାରେ। ଏକ ସାର୍ଥକ ସଫଳ ଜୀବନ ଜିଇଁବାର ଅଧିକାର ସମସ୍ତଙ୍କର ରହିଛି। ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ଲାଭ କରିବା ପାପ ନୁହେଁ, କିନ୍ତୁ ଅର୍ଥ ଲାଭ ପାଇଁ ଅର୍ଥନୈତିକ ଉପାୟ ଅବଲମ୍ବନ କରିବା ନିଶ୍ଚୟ ପାପ ଅଟେ। ନ୍ୟାୟ ଉପାୟରେ ଧନ ଅର୍ଜନ କରି ସମୃଦ୍ଧି ଲାଭ କରିବାରେ ଯୋଗ ସହାୟକ ହୋଇଥାଏ। ଯୋଗ ଆମକୁ ଆତ୍ମବାନ ହୋଇ ନିଜର ପ୍ରସୁପ୍ତ କ୍ଷମତାକୁ ଜାଗ୍ରତ କରି ସ୍ୱାବଲମ୍ବୀ ଜୀବନ ଜିଇଁବା ଦିଗରେ ପ୍ରେରିତ କରିଥାଏ। ଯୋଗାଭ୍ୟାସ ମାଧ୍ୟମରେ ବ୍ୟକ୍ତିର ଆତ୍ମବିଶ୍ୱାସ, ସମଶୀଳତା, ପୁରୁଷାର୍ଥ ପରାୟଣତା ବୃଦ୍ଧି ପାଇବାକୁ ଲାଗେ। ଜୀବନରେ ଆର୍ଥିକ ସମସ୍ୟା ହ୍ରାସ ପାଇବ। ସେ ଆଜିର ପରିସ୍ଥିତିରେ ବ୍ୟକ୍ତି କେବଳ ନିଜ ପାଇଁ ସଞ୍ଚୟ କରିବାକୁ ଇଚ୍ଛୁକ। ଏପରି ବିଚାର ସମାଜ ତଥା ରାଷ୍ଟ୍ରର ଆର୍ଥିକ ବିକାଶ ଦିଗରେ ଅନ୍ତରାୟ ସୃଷ୍ଟି କରେ। ଯୋଗରେ ବର୍ଣ୍ଣିତ ଅପରିଗ୍ରହ ତଥା କର୍ମଯୋଗ ମାଧ୍ୟମରେ ବ୍ୟକ୍ତି ତଥା ରାଷ୍ଟ୍ରର ଆର୍ଥିକ ବିକାଶ ହୋଇପାରିବ। ଏପରି ଭାବରେ ବ୍ୟକ୍ତି ଜୀବନର ସାମଗ୍ରିକ ବିକାଶ ଏବଂ ସାର୍ଥକତା ହାସଲ ଦିଗରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯୋଗ ଏପରି ଏକ ପଦ୍ଧତି ଅଟେ ଯାହା ଆମ ଜୀବନର ପ୍ରତ୍ୟେକ ପକ୍ଷକୁ ଗଭୀର ଭାବରେ ପ୍ରଭାବ ପକାଇଥାଏ। ସାମ୍ପ୍ରତିକ ସମୟରେ ତ ଯୋଗର ଅଧିକ ଆବଶ୍ୟକତା ଉପଲବ୍ଧି ହେଉଛି, କାରଣ ଏହି ସମୟରେ ସାଂସ୍କୃତିକ, ଭୌଗୋଳିକ, ଆର୍ଥିକ ଏବଂ ରାଜନୈତିକ ପରିସ୍ଥିତିରେ କେତେ ପ୍ରକାରର ପରିବର୍ତ୍ତନ ଦେଖାଯାଉଛି, ସେସବୁର ସମାଧାନ ପାଇଁ ଯୋଗ ମାର୍ଗରେ ପରିଚାଳିତ ହେବା ଉଚିତ। ଯୋଗ ସମାନ କୌଣସି ପୁଣ୍ୟ ନାହିଁ, ଯୋଗ ସମାନ କୌଣସି କଲ୍ୟାଣକାରୀ ସାଧନ ନାହିଁ, ଯୋଗ ସମାନ କୌଣସି ଶକ୍ତି ନାହିଁ। ବାସ୍ତବରେ ଯୋଗ ହିଁ ଜୀବନର ସବୁଠାରୁ ବଡ଼ ଆଶ୍ରୟ ଅଟେ।
1: ଶୁଣିଲେ ଆଲୋଚନା ଜୀବନ ଓ ଯୋଗ କହିଲେ ସତ୍ୟନାରାୟଣ ଠାକୁର। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସେହନାଇ ବାଦନ, ପରିବେଷଣ କରିଛନ୍ତି ଅନନ୍ତ ଲାଲ।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀ ଏଥର ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଛନ୍ତି ଜୟଦେବ ରାଉତ ଏବଂ ସାଥୀ।

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିଲେ। ପରିବେଷଣ କଲେ ଜୟଦେବ ରାଉତ ସାଥୀ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସ୍ୱଦେଶୀ କ୍ଷେପଣାସ୍ତ୍ର ରୁଦ୍ରମ ଟୁର ସଫଳ ପରୀକ୍ଷଣ କରିଛନ୍ତି ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଡିଆର୍ଡିଓ ଆର୍ ଭାରତୀୟ ବାୟୁସେନା। ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ ସିବିଏସ୍ଇର ନୂଆ ମୁଖ୍ୟ। ଭାରତ ନେପାଳ ସୀମା ବିବାଦ ସମାଧାନତି ତୃତୀୟ ପକ୍ଷ ମଧ୍ୟସ୍ଥିକେ ଖାରିଜ କଲା ଭାରତ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ଲାଗି ଆବେଦନ ଆହ୍ୱାନ କଲେ କେନ୍ଦ୍ର ସରକାର। ଭାରତ ଆର୍ ଜର୍ମାନୀ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ଖମ୍ବା ହେଉଛି ଦୁଇ ଦେଶ ଭିତରେ ବୈଜ୍ଞାନିକ ସହଭାଗିତା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏବେ କାଲି ନୂଆଦିଲ୍ଲୀ ହେବା ଜାତୀୟ ପଞ୍ଚାୟତ ପୁରସ୍କାର 2025 ସମାରୋହ। ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ଆର୍ ପ୍ରଧାନମନ୍ତ୍ରୀ

ଶୁଣିଲେ ରାଗ ଚନ୍ଦ୍ରକାଉଁସ ଶରଦ ବାଦନରେ ପରିବେଷଣ କଲେ ଅଲି ଅକବର ଖାନ୍। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଦାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ମଜରୁଙ୍କ ରଚନାରୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟାର, କଥାଚିତ୍ର ସିଆଇଡି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ, ଶମଶାଦ ଏବଂ ମହମ୍ମଦ ରଫି।

0: ଏଥର ଶୁଣନ୍ତୁ ଚଲତି କା ନାମ ଗାଡ଼ି କଥା ଚିତ୍ରର ଏହି ଗୀତଟି। ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ଡି ବର୍ମନ, କଣ୍ଠଶିଳ୍ପୀ କିଶୋର କୁମାର।
1: ବାଜୁ ବାବୁ।

ଏଥର ଶୁଣନ୍ତୁ, 9-11 କଥା ଚିତ୍ରର ଏହି ଗୀତଟି। ଗୀତ ରଚନା ବଜ୍ରୁ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଟି ବର୍ମନ, କଣ୍ଠଶିଳ୍ପୀ କିଶୋର କୁମାର।

ଏଥର ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଦୋ ରାସ୍ତେ ଖତଚିତ୍ରର ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଶୁଣନ୍ତୁ ଗାଇଡ୍ କଥାଚିତ୍ରରୁ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

ସେ ସରି ଲଭ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲାସୁବ୍ରମଣ୍ୟମ ଏବଂ ଚିତ୍ରା। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍।